ଭୁଲ ବାଟରେ କଲେ ଦୁଃଖ ମିଳେ, ବିବେକର ବାଣୀକୁ ଅବମାନନା କଲେ ଯନ୍ତ୍ରଣା ପାଇବା ସାର ହୁଏ। ଦୁଃଖ ଏବଂ ଯନ୍ତ୍ରଣାର ସୀମା ଟପିଗଲା ପରେ ମନେ ପଡ଼ିଯାଏ କଳାଶ୍ରୀମୁଖଙ୍କ କଥା, ସିଏ ହିଁ ଶେଷ ଭରସା। ଦୁଃଖର ବିନାଶ କରନ୍ତି ବୋଲି ସେ ଦୁଃଖ ନାଶନ। ଭକ୍ତ ଆତୁର ହୋଇ କହେ, ହେ କଳା ସାନ୍ତ, ଆଉ ସହି ହେଉନି ପ୍ରଭୁ, ଦୟାପରବଶ ହୋଇ ମୋର ଦୁଃଖ ଦୂର କର।

ପୁରୁଷଭା ତଳେ ଦ୍ରୌପଦୀର ଲଜ୍ଜା ନିବାରଣ ପାଇଁ ପ୍ରଭୁ ପ୍ରଦାନ କରିଥିଲେ କୋଟିଏ ବସ୍ତ୍ର। ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ ଯିଏ ତାଙ୍କୁ ଡାକିଛି ପ୍ରଭୁ ତାର କଥା ଶୁଣିଛନ୍ତି। ଦ୍ରୌପଦୀ ଗୋଟିଏ ହାତରେ ଶାଢ଼ୀକୁ ଚାପି ଧରି ଅନ୍ୟ ହାତରେ ପ୍ରଭୁଙ୍କୁ ଡାକିଥିଲେ। ପ୍ରଭୁ ନୀରବ ଥିଲେ। ଯେତେବେଳେ ଦ୍ରୌପଦୀ ଦୁଇ ହାତକୁ ଟେକି କହିଥିଲେ, ହେ ପ୍ରଭୁ, ନାରୀର ଲଜ୍ଜା ନିବାରଣ କର, ସେତେବେଳେ ଶୂନ୍ୟରୁ ଖସି ଆସିଥିଲା କୋଟି କୋଟି ବସ୍ତ୍ର। ସେହି ଦୟାଶୀଳ ପ୍ରଭୁ ନିଶ୍ଚିତ ଦୟା କରି ମୋତେ ଦୁଃଖରୁ ଉଦ୍ଧାର କରିବେ।

ମହାପ୍ରଭୁ ଭାବକୁ ନିକଟ, ପୁଣି ଅଭାବକୁ ଦୂର। ଭାବରେ ଭାବରେ ସେ ନିର୍ମାଣ କରିପାରନ୍ତି ଭକ୍ତିର ସେତୁବନ୍ଧ। ସେଇଥିପାଇଁ ସିଏ ଭାବଗ୍ରାହୀ। ଏଇ ନାମରେ ସେ ସାରା ଜଗତରେ ପ୍ରସିଦ୍ଧ। ଭକ୍ତ କହେ, ପ୍ରଭୁ ମୁଁ ଭକ୍ତିପୂର୍ଣ୍ଣ ଚିତ୍ତରେ ଅଳି କରୁଛି, ଜନ୍ମ ଜନ୍ମ ପାଇଁ ମୋତେ ତୁମ ପଦ ତଳେ ଦାସ କରି ରଖ।

ଡାକି ଡାକି ଭକ୍ତ ଯେବେ କ୍ଳାନ୍ତ ଆଉ ଅବସନ୍ନ ହେଇଯାଏ, ସେତେବେଳେ ସେ କଳାମଣିମାଙ୍କ ଉପରେ ଅଭିମାନ କରେ। ଭକ୍ତର ଅଭିମାନ ଅନୁଭବ କରିପାରନ୍ତି ମହାବାହୁ, ତଥାପି ନିରବତା ଅବଲମ୍ବନ କରି ଭକ୍ତର କଥା ଶୁଣନ୍ତି ନାହିଁ। ଭକ୍ତ ଅଭିମାନିଆ ସ୍ୱରରେ କହେ, ହେ ପ୍ରଭୁ, ମୋର କହିବା ଆଉ ଗାଇବା ଆଜିଠାରୁ ସରିଗଲା, ତୁମର ଯାହା ଇଚ୍ଛା ହେଉଛି ସେଇଆ କର, ତୁମରି ଭଳି ଆଜିଠାରୁ ମୁଁ ନିରବ ରହିଲି।

0: ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଅଲେଖ ଚନ୍ଦ୍ର ସାମଲ, ଇନ୍ଦ୍ରାଣୀ ମିଶ୍ର, ମନମୋହନ ପ୍ରଧାନ, ସୁଶ୍ରୀ ସଙ୍ଗୀତା ମହାପାତ୍ର, ଜୀବନାନନ୍ଦ ଅଧିକାରୀ ଏବଂ ମହାପାତ୍ର ମିନତି ଭଞ୍ଜ। ଗୀତଗୁଡ଼ିକ ଥିଲା ଭୀମ ଭୋଇ, ବନମାଳୀ, ଅଚ୍ୟୁତାନନ୍ଦ ଦାସ ଏବଂ ଧ୍ରୁବଚରଣ ସାହୁ, ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ରତ୍ନାକର ଜୈନୀ।

ସୁଦର୍ଶନ ମହାବାହୁ ବିଷ୍ଣୁ ଦ୍ୱାର ସୁରକ୍ଷକଂ କପାଟ ଫେଡ଼ନ ଚୈବ ବିଷ୍ଣୁ ପୂଜାଂ କରୋମ୍ୟହଂ। ବିଷ୍ଣୁ ପୂଜକ ମନ୍ଦିରର ଦ୍ୱାର ଉନ୍ମୁକ୍ତ କଲାବେଳେ ପ୍ରଥମେ ସୁଦର୍ଶନକୁ ସ୍ତୁତି ନିବେଦନ କରନ୍ତି। ପ୍ରାଚୀନ ପୂଜା ପରମ୍ପରାରେ ଏହି ସୁଦର୍ଶନ କେବଳ ଭଗବାନ ବିଷ୍ଣୁଙ୍କର ଆୟୁଧ ନୁହନ୍ତି, ସେ ତାଙ୍କର ଅଙ୍ଗରକ୍ଷକ ଓ ଦ୍ୱାରପାଳ। କୃଷ୍ଣ ଅବତାରରେ ମହାପ୍ରଭୁ ଏହାଙ୍କ ପ୍ରତି ଅନ୍ୟାୟ ଆଦେଶ ଦେଇଥିଲେ, ସେହି କାଳରୁ ସେ ବିଷ୍ଣୁଙ୍କ ହାତରେ ନ ରହି ଦୂରରେ ବା ପାଖରେ ରହିଆସୁଛନ୍ତି। ଯଦୁବଂଶ ବିନାଶ ସମୟର କଥା। କୋକୁଆକୁ ଅନୁଧାବନ କରି କୃଷ୍ଣବଂଶୀମାନେ ଏବଂ ଯଦୁବଂଶୀମାନେ ଏରକାବନରେ ରୁଣ୍ଡ ହେଲେ, ପରସ୍ପର ବାକ୍ବିତଣ୍ଡାରେ ଗୋଳଯୁଦ୍ଧରେ ମାତିଲେ। ବିଷ୍ଣୁ ମାୟା ଯୋଗୁଁ ଜ୍ୟେଷ୍ଠ ପୁତ୍ର ପ୍ରଦ୍ୟୁମ୍ନଙ୍କ ବ୍ୟତୀତ ସମସ୍ତେ ବିନାଶ ହେଲେ। ଭଗବାନ ଶ୍ରୀକୃଷ୍ଣଙ୍କ ମନରେ ଚିନ୍ତା ପଶିଲା, ଇଏ ଯଦି ବଞ୍ଚି ରହେ ତେବେ କୃଷ୍ଣ ପୁତ୍ର ବୋଲି ଗର୍ବ କରିବ, ତାଙ୍କର ଉତ୍ତର ପୁରୁଷଙ୍କ ମନରେ ମଧ୍ୟ ଔଦ୍ଧତ୍ୟ ବଢ଼ିଯିବ। ତେଣୁ ପ୍ରଭୁ କୃଷ୍ଣଚନ୍ଦ୍ର ପ୍ରଦ୍ୟୁମ୍ନକୁ ବିନାଶ କରିବା ପାଇଁ ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ। ସୁଦର୍ଶନ ସର୍ବଶକ୍ତିମାନ ବିଷ୍ଣୁଙ୍କର ଦିବ୍ୟ ଆୟୁଧ। ସେ ନାମରେ କେବଳ ସୁଦର୍ଶନ ନୁହେଁ, କାମରେ ମଧ୍ୟ କୁବିନାଶକ। ସୂର୍ଯ୍ୟଙ୍କ ତେଜ ଶକ୍ତିରୁ ଏହାଙ୍କର ସୃଷ୍ଟି, ତେଣୁ ସୂର୍ଯ୍ୟଙ୍କ ଭଳି କୁ ଛାଡ଼ି ସୁକୁ ସେ ଗ୍ରହଣ କରନ୍ତି। ବିନା ଦୋଷରେ କୌଣସି ଅନ୍ୟାୟ କରିନଥିବା ବ୍ୟକ୍ତିକୁ ସେ ବିନାଶ କରିବେ କେମିତି? କିନ୍ତୁ ବିନାଶ କରିବାକୁ ହେଲା। ତାପରେ ଆଉ ବିଷ୍ଣୁଙ୍କ ହାତକୁ ନ ଫେରି ପୁରୀ ନିକଟସ୍ଥ ଦକ୍ଷିଣ ସମୁଦ୍ରରେ ସୁଦର୍ଶନ ନିପତିତ ହେଲେ। ପରମ ପୁରୁଷ ବିଷ୍ଣୁଙ୍କ ଦାରୁ ବ୍ରହ୍ମ ରୂପ ହେଲେ ସ୍ୱୟଂ ଜଗନ୍ନାଥ। ଶ୍ରୀକ୍ଷେତ୍ର ପୁରୀ ତାଙ୍କର ମର୍ତ୍ତ୍ୟ ବୈକୁଣ୍ଠ। ଏଠାରେ ଆଗରୁ ସୁଦର୍ଶନ ଶକ୍ତି ଆସି ବିଦ୍ୟମାନ ଥିଲା। ଚତୁର୍ଦ୍ଧା ମୂରତିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ସାଜି ପ୍ରଭୁ ଶ୍ରୀକ୍ଷେତ୍ରରେ ପୂଜିତ ହେଲେ। କୌଣସି ଆୟୁଧ ଦେବତା ରୂପେ ପୂଜା ପାଇବା ବିଶ୍ୱର ଧର୍ମ ଇତିହାସରେ ବିରଳ। ପୁଣି ଭଗବାନ ବିଷ୍ଣୁ ତାଙ୍କ ଦକ୍ଷିଣ ଉର୍ଦ୍ଧ୍ୱଭୁଜରେ ସୁଦର୍ଶନ ଧାରଣ କରିଥିବା ଅଧିକାଂଶ ଗ୍ରନ୍ଥରେ ବର୍ଣ୍ଣିତ। ଅଥଚ ଶ୍ରୀମନ୍ଦିରରେ ଏହି ଆୟୁଧ ଦେବତା ସାଜି ମହାପ୍ରଭୁ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ସ୍ଥାପିତ। ଏଠାରେ ଜଗନ୍ନାଥ ଓ ସୁଦର୍ଶନ ଏକ ଓ ଅଭିନ୍ନ। ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦଙ୍କ ଭାଷାରେ ଚତୁର୍ଦ୍ଧା ମୂର୍ତ୍ତି ଏକଶ୍ୱରୀ। ସୁଦର୍ଶନ ବିଷ୍ଣୁଙ୍କର ତେଜମୟ ଶକ୍ତି। ମତ୍ସ୍ୟପୁରାଣରେ କୁହାଯାଇଛି ଏହା ବିଷ୍ଣୁଙ୍କର ଜ୍ୟୋତିର୍ମୟ ଆୟୁଧ। ବାମନ ପୁରାଣରେ

ସମନ୍ୱିତ ହୋଇଛି ସର୍ବଦେବତାଙ୍କ ତେଜର ସମନ୍ୱୟରେ ସୁଦର୍ଶନର ସୃଷ୍ଟି। ତେଣୁ ଏହା ଶିଖାମୟ ସ୍ତମ୍ଭ ଭଳି। ସଂହିତା ଗ୍ରନ୍ଥରେ କୁହାଯାଇଛି ସୁଦର୍ଶନ ପ୍ରଜ୍ୱଳିତ ଅଗ୍ନିଶମ ଉଜ୍ଜ୍ୱଳ। ମାତ୍ର ଜଗନ୍ନାଥ ଧାମରେ ସୁଦର୍ଶନ ଦେବ ସ୍ତମ୍ଭାକୃତି। 84 ଜବ ବିଶିଷ୍ଟ ଏହାର ଉଚ୍ଚତା, ରକ୍ତବର୍ଣ୍ଣ ପଟବସ୍ତ୍ରରେ ଆବୃତ, 22 ଜବ ବିଶିଷ୍ଟ ପ୍ରସାର, ଗଦାକୃତି ଓ ଗଦାଯନ୍ତ୍ର ଅନୁସାରେ ନିର୍ମିତ। କୁହାଯାଏ କଳିଯୁଗରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ହସ୍ତପାଦ ବିହୀନ, ସେଥିପାଇଁ ସେ ସକଳ ଆୟୁଧ ପରିତ୍ୟାଗ କରିଛନ୍ତି। ସୁଦର୍ଶନ ତେଜଦୀପ୍ତ ଚକ୍ର ବିଷ୍ଣୁଙ୍କ ହାତରେ ଏହାକୁ ଦେଖିଲେ ମର୍ତ୍ତ୍ୟ ବୈକୁଣ୍ଠର ଭକ୍ତମାନେ ଭୟ ପାଇ ଜଗନ୍ନାଥଙ୍କ ନିକଟକୁ ଭରସି କରି ଆଉ ଆସିବେ ନାହିଁ। ତେଣୁ ସେ ସୁଦର୍ଶନକୁ ତେଜହୀନ ସ୍ତମ୍ଭ ରୂପ କରିଦେଇଛନ୍ତି ଏବଂ କଳିର କାଳିଆ ଭକ୍ତମାନଙ୍କ ପାଇଁ ତାଙ୍କୁ ପାର୍ଷଦ ରୂପରେ ରଖିଛନ୍ତି। କବି ପୁରୁଷୋତ୍ତମ ଦାସ ସେଇଥିପାଇଁ କହିଛନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଏ ସାମନ୍ତରୁ ଯେ ମୁଁ ନ ଜାଣଇ ଆନ। ତେଣୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ଭଳି ଆୟୁଧ ସୁଦର୍ଶନ ମଧ୍ୟ ଦେବତା।

0: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ରତ୍ନାକର ଜୈନୀ।
1: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 128ତମ ଅଧ୍ୟାୟ। ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଛନ୍ତି ଶିଳ୍ପୀ ଭୂପିନ୍ଦର ସିଂ।
2: ଏପିସୋଡ 128। 128।

ପ୍ରଜାକୁଲ୍ୟ ଶ୍ରୀ ରାମଚରିତ ମାନସ ଆଜି ଶୁଣିଲେ ଏହାର 128ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଥିଲେ ଭୂପିନ୍ଦର ସିଂ। ବର୍ତ୍ତମାନ ଶୁଣନ୍ତୁ ପୁରାତନ ରଚନାର ଭକ୍ତି ଗୀତ। ଗୀତଟିର କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ।

ଗୀତଟିକୁ ଶୁଣିଲେ ପୁରାତନ ରଚନାରୁ କଣ୍ଠଦାନ କରିଥିଲି ନମିତା ଅଗ୍ରୱାଲ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,139 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ରବୀନ୍ଦ୍ର ରାଜଶେଖରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ।

0: ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଆଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8 ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତା ଶୁଣିବା ବୃକକ୍ରି ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳ ଭାଗରେ 2 ବୃକକ୍ ଅବସ୍ଥିତ। ଏହା 2 ସିମ୍ମବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ଅଧିକ ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ବିନମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ବିନମ୍ ପଡ଼େ। ଯେକୌଣସି ପ୍ରକାରର ବୃକକ୍ ପୀଡ଼ା ହେଲେ ବୃକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୃକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୃକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୃକକ୍ରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୃକକ୍ ପାଖରେ ଭାରି ଭାରି ଲାଗେ। ବୃକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକା ଚକା ହୋଇ ବାହାରେ, ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୃକକ୍ ପାଖରେ ମୂତ୍ରାଶୟଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ, କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୃକକ୍ର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକ୍ରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୃକକ୍ରେ ଯଦି 2-5 ପଥର ହୋଇଥାଏ, କାଲିକାରିଆ କାର୍ ଓ ସରିଷା ପରିଲା ଦିନକୁ 2 ସକାଳେ ସନ୍ଧ୍ୟାରେ ଦେଇପାରିବେ। 5 ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ୍ ସଫା ବାର୍ବେରିସ ଆକ୍ୟୁଫେଲିୟମ୍ ଦିନକୁ 2 ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ। ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ। ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ 5ମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30 କ୍ଷେତ୍ରର 8,58,000 ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼

ଘଟିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି, ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗ ଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇଭେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟ କମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା କମିଟି ପକ୍ଷରୁ ପିଓକେ ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ପିଓକେ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ଗୋଲ୍ରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00ରେ ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା

0: ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା ଚାରି ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ।
2: एक प्रकार से पीएम जय अब गरीबों की जय बन गई है।

0: ଶ୍ରୋତାବନ୍ଧୁ, ନିରବତା ହିଁ ସବୁଠାରୁ ଶକ୍ତିଶାଳୀ ଉତ୍ତର ହୋଇଥାଏ, କାରଣ ସମୟ ଏମିତି ଅନେକ ପ୍ରଶ୍ନର ଉତ୍ତର ଦେଇଦିଏ ଯାହା ହୁଏତ କେବେ ଶବ୍ଦ ଦେଇପାରିନଥାନ୍ତା। ଆଶା କରୁଛୁ ଏହି ସୁନ୍ଦର ଚିନ୍ତାଧାରା ଆପଣଙ୍କ ସକାଳକୁ ଆହୁରି ସୁନ୍ଦର କରିପାରିଥିବ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ସକାଳ ଆମ ଜୀବନକୁ ଏକ ନୂଆ ସୁଯୋଗ ଦେଇଥାଏ, ଗତକାଲିର ଭୁଲକୁ ସୁଧାରିବାର, ନୂଆ ସ୍ୱପ୍ନ ଦେଖିବାର ଓ ନୂଆ ସାହସର ସହ ଆଗକୁ ବଢ଼ିବାର ସାହସ ଦେଇଥାଏ। ସୂର୍ଯ୍ୟ ଯେପରି ପ୍ରତିଦିନ ଅନ୍ଧକାରକୁ ହଟାଇ ଆଲୋକ ବିଛାଇ ଦିଅନ୍ତି, ସେହିପରି ଆମ ଜୀବନରେ ମଧ୍ୟ ସକାରାତ୍ମକ ଚିନ୍ତା ଓ ଦୃଢ଼ ଇଚ୍ଛାଶକ୍ତି ସବୁ ବାଧାକୁ ଦୂର କରିପାରେ। ଆଜିର ଦିନଟି ହସରେ ଆରମ୍ଭ କରନ୍ତୁ, ମନରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ସୁନ୍ଦର କରି ଜୀବନକୁ ଉପଭୋଗ କରନ୍ତୁ। ମନେ ରଖନ୍ତୁ, ସଫଳତା କେବଳ ଲକ୍ଷ୍ୟରେ ପହଞ୍ଚିବାର ନୁହଁ, ବରଂ ପରିଶ୍ରମ ଓ ଭଲ ପାଇବା ସହ ସଫଳତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ମାର୍ଗକୁ ଉପଭୋଗ କରିବା। ଏହି ବାର୍ତ୍ତା ସହ ଆପଣଙ୍କ ଦିନଟି ସୁଖ, ଶାନ୍ତି ଓ ସଫଳତାରେ ଭରି ଉଠୁ, ଏହି ଆମର କାମନା। ଏହି ସୁନ୍ଦର ବାର୍ତ୍ତା ସହିତ ଚାଲନ୍ତୁ ଭେଟିବା ଆମର ଜଣେ ଶ୍ରୋତାଙ୍କୁ, ତାଙ୍କଠାରୁ ଗ୍ରହଣ କରିବା କିଛି ବାର୍ତ୍ତା ଏବଂ ତାଙ୍କୁ ପଚାରି ବୁଝିବା ତାଙ୍କ ସକାଳ କେମିତି ବିତେ ଏବଂ ସକାଳକୁ ନେଇ ତାଙ୍କର କ'ଣ ଅନୁଭବ ରହିଛି। ସାର୍ ନମସ୍କାର, ଆକାଶବାଣୀ ପୁରୀ ପରିସରକୁ ଆପଣଙ୍କୁ ସ୍ୱାଗତ। ସାର୍ ଆପଣଙ୍କ ପରିଚୟ ପ୍ରଥମେ ଦିଅନ୍ତୁ।
1: ମୁଁ ସତ୍ୟବ୍ରତ ସାହୁ, ମୁଁ ରେଳ ବିଭାଗରେ ଚାକିରି କରେ, ତା ସହିତ ଲେଖାଲେଖି କରେ ପିଲାମାନଙ୍କ ପାଇଁ ଏବଂ ବୟସ୍କମାନଙ୍କ ପାଇଁ ଗପ, କବିତା ଇତ୍ୟାଦି ଲେଖେ।
0: ସାର୍ ସକାଳର ସମୟ, ଆମର ଯେହେତୁ କାର୍ଯ୍ୟକ୍ରମ ବର୍ତ୍ତମାନ ସକାଳ ସମୟରେ ପ୍ରସାରିତ ହେଉଛି, ତ ସକାଳ ସମୟକୁ ଆପଣ କେମିତି ଦେଖନ୍ତି ଏବଂ ସକାଳ ସମୟ କେତେ ଜରୁରୀ ବୋଲି ଆପଣ ଅନୁଭବ କରନ୍ତି?

0: ସକାଳ ଗୋଟେ ନୂତନ ବାର୍ତ୍ତା ଦିଏ, ଯେମିତି ନୂଆ ସୂର୍ଯ୍ୟ ଆସନ୍ତି ସକାଳୁ ଗୋଟେ ନୂଆ କିରଣ ଆସେ, ନୂଆ ଉନ୍ମାଦନା ଜାଗ୍ରତ ହୁଏ ସକାଳ ଆସିଲେ। କାରଣ ଆମର ଦିନ ତମାମ ବା ଦିନ ମାନର କ୍ଳାନ୍ତି ରାତିରେ ଶୋଇଗଲା ପରେ ମେଣ୍ଟି ଯାଇଥାଏ। ସକାଳୁ ଦେହ ମନ ସୁସ୍ଥ ଥାଏ, ଦେହ ବି ସୁସ୍ଥ ଥାଏ, କ୍ଳାନ୍ତି ଶାରୀରିକ କ୍ଳାନ୍ତି ନଥାଏ। ସକାଳୁ ଗୋଟେ ଆନନ୍ଦ ଦିଏ, ଗୋଟେ ସ୍ଫୁର୍ତ୍ତି ଦିଏ, ଗୋଟେ ନୂଆ ଉନ୍ମାଦନା ଜାଗ୍ରତ କରେ, ଗୋଟେ ନୂଆ ଉତ୍ସାହ ଜାଗ୍ରତ କରେ। ମନେ ହୁଏ ଆଜି ସକାଳୁ ସକାଳୁ ହିଁ ଲୋକ ପ୍ରୋଗ୍ରାମ କରିଦିଅନ୍ତି ବା କାର୍ଯ୍ୟକ୍ରମ ସ୍ଥିର କରିଦିଅନ୍ତି, ଆଜି ଏଠିକି ଯିବି, କେତେବେଳେ କେଉଁଠିକି ଯିବି ଏବଂ କେଉଁ କାମ କେତେବେଳେ କରିବି। ତେଣୁକରି ସକାଳ ହିଁ ଗୋଟେ ନୂତନ ପ୍ରେରଣା ଦିଏ, ନୂଆ ଉତ୍ସାହ ଦିଏ। ତେଣୁ ମୁଁ ସକାଳକୁ ଯେଉଁଟା କୁହନ୍ତି ପଜିଟିଭ୍ ହୁଏ, ସବୁବେଳେ ପଜିଟିଭ୍ ୱେରେ ନିଏ ଏବଂ ସକାଳ ମୋତେ ଆନନ୍ଦ ପ୍ରଦାନ କରେ। ସକାଳ ହିଁ ମୁଁ ମୋର କାର୍ଯ୍ୟକ୍ରମ ଆରମ୍ଭ କରେ।
1: ଆଚ୍ଛା, ଆପଣ ଯେମିତି କହିଲେ ଗୋଟେ ସକାଳ ହିଁ ଗୋଟେ ଦିନଚର୍ଯ୍ୟାର ମାନେ କ'ଣ ରହିବ ଦିନଟା ଯାକ ସକାଳ ହିଁ ନିର୍ଦ୍ଧାରିତ ହେଇଯାଏ, ଆମ ଦିନଟା କେମିତି ବିତିବ ସେଇଟା ସକାଳ ଉପରେ ହିଁ ନିର୍ଭରଶୀଳ। ତ ବର୍ତ୍ତମାନ ସମୟରେ ପିଲାମାନେ ସୋସିଆଲ ମିଡିଆ ହଉ ବା ବିଭିନ୍ନ କାରଣରୁ ବିଳମ୍ବରେ ଶୋଉଛନ୍ତି ଏବଂ ସକାଳେ ଶୀଘ୍ର ଉଠି ପାରୁନାହାନ୍ତି, ତ ଆପଣଙ୍କ ବାର୍ତ୍ତା କ'ଣ ରହିବ ଏନେଇ?
0: ନା, ଗୋଟେ କଥା ଅଛି, କ'ଣ ପିଲାମାନେ ପ୍ରାୟ ବି ମୋବାଇଲ ଦେଖୁଥିବୁ, ରାତି 12 ଗୋଟେ ହେଇଯାଉଛି, ଉଠିଲା ବେଳକୁ ସକାଳ 8, ଏସବୁ କରିବା ଉଚିତ ନୁହେଁ। କାରଣ ଏହା ପ୍ରତି ଆମ ଦେହ ପ୍ରତି ବି ଖରାପ। କାରଣ ଯଦି ଆମେ ରାତି 2ଟାରେ ଶୋଇବା, ଆମର ପାଚନ ଶୋଇପାରିଲେ ଆମର ପାଚନ କ୍ରିୟାଟା ଭଲ ହେବ। ଯଦି ଆମେ ରାତି 2ଟାରେ ଶୋଇବେ, ଆମେ ସେତେବେଳେ ଭଲରେ ଖାଇପାରି, ଯାହା ଖାଇଥିବା ଆମକୁ ଭଲ ପାଚନ ହେଇନଥିବ, ତାପରେ ସକାଳୁ ଉଠିଲେ ସେଇଟା ଆମକୁ ଏମିତି ବି ଅସୁବିଧା ହେଇପାରେ। ତେଣୁକରି ଡକ୍ଟରମାନେ ବି ସେଇଆ କହୁଛନ୍ତି, ଜଲ୍ଦି ଶୋଇଯାଆନ୍ତୁ ଏବଂ ଜଲ୍ଦି ଉଠନ୍ତୁ, ଏବଂ ଏଇଟା ଆମ ଉଚିତ। ଯଦି ଆଜିକାଲି ତ କ'ଣ କହିବା, ଏମିତି ତ ପିଲାମାନେ ଆଜିକାଲି, ବିଶେଷ କରି ଆଜିକାଲି ପିଲାମାନେ ସେମାନେ ରାତି 2-3 ପର୍ଯ୍ୟନ୍ତ ଦେଖୁଛନ୍ତି, ଲେଟ୍ ଶୋଉଛନ୍ତି, ଲେଟ୍ ଉଠୁଛନ୍ତି, ଏସବୁ କରିବା ଉଚିତ ନୁହେଁ, ଯାହାକି ଆମ ଦେହ ପ୍ରତି ବା ଶରୀର ପ୍ରତି କ୍ଷତିକାରକ।
1: ନିଶ୍ଚିନ୍ତ ରୂପେ ତ ସକାଳ ସମୟ ବହୁତ ଜରୁରୀ, ସମସ୍ତେ ସକାଳୁ ଉଠନ୍ତୁ ଏବଂ ସକାଳକୁ ଉପଭୋଗ କରନ୍ତୁ, କାହିଁକି ନା ସକାଳ ହିଁ ନିର୍ଦ୍ଧାରଣ କରିଥାଏ ଆମ ଦିନଟି କେମିତି ବିତିବ। ଆପଣଙ୍କ ଏହି ସୁନ୍ଦର ବାର୍ତ୍ତା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା ପୁରୀର କିଛି ପ୍ରମୁଖ ଖବର ସମ୍ପର୍କରେ। ଶ୍ରୋତାବନ୍ଧୁ, ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା ସ୍ୱତନ୍ତ୍ର ସମନ୍ୱୟ କମିଟି ବୈଠକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ, ଏହା ସହିତ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାର ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ, ସାଂସଦ, ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ସାମଗ୍ରିକ ପ୍ରସ୍ତୁତିର ବିବରଣୀ ପ୍ରଦାନ କରିଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ସମ୍ପର୍କିତ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୋତାବନ୍ଧୁ, ସୋମବାର ପୁରୀ ରେଳ ଷ୍ଟେସନରୁ ଲୋକାର୍ପିତ ହୋଇଛି ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଟ୍ରେନ୍ଟିକୁ ଲୋକାର୍ପିତ କରିଥିଲେ। ଏହି ଟ୍ରେନ୍ଟି ଯୋଗୁଁ ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ଉନ୍ନତ ସଂଯୋଗୀକରଣ ସୃଷ୍ଟି ହୋଇପାରିବ। ଏହା ସହିତ ତୀର୍ଥଯାତ୍ରା ଏବଂ ପର୍ଯ୍ୟଟକ କ୍ଷେତ୍ରରେ ମଧ୍ୟ ସମୃଦ୍ଧି ଆସିପାରିବ। ଶ୍ରୋତାବନ୍ଧୁ, ରଥଯାତ୍ରା ପାଖେଇ ଆସିବା ସହ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ତିନି ରଥର କଣି ଫାଉଡ଼ା ସଂଯୋଗ କାର୍ଯ୍ୟ ଆରମ୍ଭ ହେବା ସହ ରଥ ଉପର ଚାରିପାର୍ଶ୍ୱ କୋଣଗୁଡ଼ିକରେ ପଟାବାଡ଼ିଆ ଶେଷ ହୋଇସାରିଛି। ଏହା ସହିତ ତିନି ରଥର ତିନି ପାର୍ଶ୍ୱରେ ମଣ୍ଡଣି ବତା ଲାଗିବା ଶେଷ ହୋଇଛି। ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ସହଯୋଗରେ ବାକି ରହିଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ଦ୍ରୁତଗତିରେ ଅଗ୍ରସର ହେଉଛି। ଏହା ସହିତ ରଥ ଦରଜି, କମାର ସେବକ, ଚିତ୍ରକାର, ରୂପକାର ମଧ୍ୟ ନିଜ ନିଜ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ଚାଲିଛନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଜାରି ରହିଛି। ଏହି ଅବସରରେ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚିଠା ଭୋଟର ତାଲିକା ପ୍ରକାଶ କରିଛନ୍ତି। ପୁରୀ ଜିଲ୍ଲାରେ 6 ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସଂଶୋଧନ ପରେ 13,2768 ଭୋଟର ରହିଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାରେ 13,87,930 ମତଦାତା ରହିଥିବା ବେଳେ ସଂଶୋଧନ ପ୍ରକ୍ରିୟାରେ 85,162 ଜଣ ଭୋଟରଙ୍କ ନାମ ବିଭିନ୍ନ କାରଣରୁ ବାଦ ପଡ଼ିଛି। ଏ ସମ୍ପର୍କରେ ଆପତ୍ତି ଅଭିଯୋଗଗୁଡ଼ିକ ଅଗଷ୍ଟ 4 ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

0: ଶ୍ରୋତାବନ୍ଧୁ, ବାସ୍ତବିକ ଶ୍ରୀକ୍ଷେତ୍ର ହେଉଛି ଏଭଳି ଏକ ସ୍ଥାନ ଯେଉଁଠିକି ଯିଏ ଥରୁଟେ ଆସେ ଛାଡ଼ି ଯିବାକୁ ତାର ମନ ହୁଏ ନାହିଁ। କାଳିଆର ଭାବର ଡୋରିରେ ବାନ୍ଧି ହୋଇ ଶ୍ରୀକ୍ଷେତ୍ରରେ ରହିଯିବାକୁ ବାରମ୍ବାର ଇଚ୍ଛା କରେ। ସତରେ ମହାପ୍ରଭୁଙ୍କର ଭକ୍ତ ସହିତ ଏହି ସମ୍ପର୍କ ଖୁବ୍ ନିଆରା। ଭାବର ଡୋରିରେ ମହାପ୍ରଭୁ କେତେବେଳେ ଯେ କାହାକୁ ଶ୍ରୀକ୍ଷେତ୍ରକୁ ଟାଣି ଆଣନ୍ତି ତାହା ସହଜରେ ଅନୁମେୟ ନୁହଁ। ତେବେ ଚାଲନ୍ତୁ ଆଜି ଭେଟିବା ଜଣେ ଏଭଳି ଭକ୍ତଙ୍କୁ ଯିଏକି ମହାପ୍ରଭୁଙ୍କ ଭାବରେ ଡୋରିରେ ବାନ୍ଧି ହୋଇ ଶ୍ରୀକ୍ଷେତ୍ରକୁ ଟାଣି ହୋଇ ଆସିଛନ୍ତି। ତେବେ ଚାଲନ୍ତୁ ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କଠାରୁ ପଚାରି ବୁଝିବା ମହାପ୍ରଭୁଙ୍କୁ ନେଇ ରହିଥିବା ତାଙ୍କର ଅନୁଭୂତି ସମ୍ପର୍କରେ।
1: ସାର୍, ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍ତୁ, କୋଉଠୁ ଆସିଛନ୍ତି, ଆପଣଙ୍କ ନାଁ କ'ଣ?
2: ମୁଁ ଶ୍ରୀ ତୁଳସୀରାମ ମେହେର, ସୁଦୂର ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଗ୍ରାମରୁ ଆସିଛି।
1: ଆଚ୍ଛା, ଆପଣ ବଲାଙ୍ଗୀର, ସୁଦୂର ବଲାଙ୍ଗୀରରୁ ଶ୍ରୀକ୍ଷେତ୍ର, ଶ୍ରୀକ୍ଷେତ୍ର ଆସିବାର କାରଣ କ'ଣ?
2: ସତରେ କୁହାଯାଏ, ବିଶ୍ୱାସୀ ମିଳଇ ହରି ତର୍କେ ବହୁ ଦୂର। ବିଶ୍ୱାସ ଯଦି ନାହିଁ ତାହେଲେ ଈଶ୍ୱର ମିଳିବା ଅବାଞ୍ଛିତ। ତେଣୁ ଦୀର୍ଘ ଦିନର ବିଶ୍ୱାସ, ଯେତେବେଳେ ଆମେ ଜନ୍ମ ହେଇଛୁ ସେଦିନ ନୁହଁ ଜଗନ୍ନାଥ ପ୍ରତି ଆମର ବିଶ୍ୱାସ ଅଛି, ଏବଂ ସେ ମୋହମାୟା ଛାଡ଼ି ନପାରି ଆମେ ସୁଦୂର ବଲାଙ୍ଗୀର ସହରରୁ ଆଜି ଶ୍ରୀକ୍ଷେତ୍ରକୁ ଚାଲି ଆସିଛୁ।
1: ମହାପ୍ରଭୁ ଜଗନ୍ନାଥ, ସେ ତ ଜଗତର ଠାକୁର, କିନ୍ତୁ କହନ୍ତି ଡାକିଲେ ଓ କରେ, ତ ମହାପ୍ରଭୁଙ୍କୁ ନେଇକି ଆପଣଙ୍କର କିଛି ଅନୁଭୂତି ଅଛି କି?
2: ହଁ ମ୍ୟାଡ଼ାମ, କୁହାଯାଏ ଯେତେବେଳେ ଭଗବାନ ଭକ୍ତର ଭକ୍ତ ଯେତେବେଳେ ଭଗବାନଙ୍କୁ ଡାକିଛି ସେ ନିଶ୍ଚୟ ଶୁଣିଛନ୍ତି। ଏଇ ଗୋଟିଏ ବର୍ଷେ ତଳ ଘଟଣା, ମୋ ଦେହରେ ହାର୍ଟ ଅପରେସନ୍ ହେଇଛି, ଏବଂ ଏଇ ହାର୍ଟ ଅପରେସନ୍ ପୂର୍ବରୁ ଜଗନ୍ନାଥ ମୋତେ ସୂଚାଇ ଦେଇଥିଲେ ଯେ ତୋର କ'ଣ ଗୋଟେ ହେଇଯାଇଛି। ତାପରେ ମୁଁ ସୁଦୂର ବଲାଙ୍ଗୀର ସହରର ହସ୍ପିଟାଲକୁ ଯାଇଥିଲି, ଏବଂ ସେଇଠି ମୁଁ ଟେଷ୍ଟ କଲା ପରେ ସେ ଟେଷ୍ଟ ମୋର ନେଗେଟିଭ ବାହାରିଥିଲା। ତାପରେ ମୋର ଡୋପ୍ ଟେଷ୍ଟ ହେଲା, ତାପରେ ମୋର ଡ୍ରପ୍ ଟେଷ୍ଟ ହେଲା, ଡ୍ରପ୍ ଟେଷ୍ଟରେ ପଜିଟିଭ ବାହାରିଲା। ଏବଂ ଏମିତି ଜଗନ୍ନାଥଙ୍କର ପାଖରେ ମୋର କରୁଣା ଥିଲା, ତାଙ୍କର କରୁଣା ମୋ ଉପରେ ବର୍ଷା ହେଇଥିଲା ଯେ ମୁଁ ଚାଲି ଚାଲି ଆମର କେୟାର ହସ୍ପିଟାଲକୁ ଆସିଥିଲି। ଏବଂ ତାପରେ ସେମାନେ କହିଥିଲେ ତୋର ଏତେ ସବୁ ତିନି ତିନିଟା ବ୍ଲକ୍ ଥାଇକିରି ମଧ୍ୟ ତମେ କେମିତି ଚାଲିକିରି ପଳେଇ ଆସିଲ। ତାପରେ ମୁଁ ସେଇଠି ଭଗବାନଙ୍କୁ କୃତଜ୍ଞତା ଜଣାଇଥିଲି, ବାସ୍ତବରେ ଆପଣ ହିଁ ମୋର ସର୍ବାଧିକାରୀ, ଯଦ୍ୱାରା କି ଆଜି ଏସବୁ ତିନିଟା ବ୍ଲକ୍ ଥାଇକି ବି ମୁଁ ଆପଣଙ୍କ ପାଖରେ ଅଛି। ବାସ୍ତବରେ ଜଗନ୍ନାଥଙ୍କୁ ଭୁଲି ହେବନି, ଜଗନ୍ନାଥଙ୍କ ସ୍ମୃତି ଭୁଲି ହେବନି, ତାଙ୍କର ସେ ମହିମା ଭୁଲି ହେବନି।
1: ଅଶେଷ ଅଶେଷ ଧନ୍ୟବାଦ ସାର୍, ଆଶା କରୁଛି ମହାପ୍ରଭୁ ଆପଣଙ୍କର ସମସ୍ତ କାମନା ପୂରଣ କରନ୍ତୁ, ଏମିତି ମହାପ୍ରଭୁଙ୍କ ଡୋରି ଲାଗିଥାଉ ଆଉ ଆପଣ ପୁରୀ ଆସୁଥାନ୍ତୁ। ନମସ୍କାର, ଧନ୍ୟବାଦ।
2: ନମସ୍କାର ମ୍ୟାଡ଼ାମ।
0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଶା କରୁଛୁ ଆମ କାର୍ଯ୍ୟକ୍ରମ ଆପଣଙ୍କୁ ପସନ୍ଦ ଆସିଥିବ। ଆପଣଙ୍କୁ ଆମର ଏହି ପୁରୀ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମ ଠିକଣା ଆକାଶବାଣୀ ପୁରୀ

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆରମ୍ଭ କରୁଛୁ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀ ଗୀତ, ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା, ପ୍ରଯୋଜନା ଅଭୟ କୁମାର ଦାସ। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ଖଇ ପୁଠା କରା ହେଲା, ବସୁତା ମା ତା ସିରି ତେଜିଥିଲା, ମୋ ଲବଙ୍ଗ ଲତା।

କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ ପ୍ରାଣ ମିତଣୀ ମନ ଖୋଲି କହି ଯା ଦୂରେକି ମୋତେ ଭୁଲିବୁ ସତୀ ମୋରାଣ ତତେ କହି ଯା।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ରେ। ବର୍ତ୍ତମାନ ଆରମ୍ଭ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ସ୍କନ୍ଦପୁରାଣ ତଥା ବ୍ରହ୍ମପୁରାଣ ଅନୁଯାୟୀ ଭାରତର ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ହେଉଛି ଅନ୍ୟତମ। ସେଇଥିପାଇଁ ଶ୍ରୀକ୍ଷେତ୍ରକୁ ବହୁ ବୈକୁଣ୍ଠ ଶଙ୍ଖକ୍ଷେତ୍ର ବୋଲି ସମ୍ବୋଧନ କରାଯାଏ। ଶ୍ରୀକ୍ଷେତ୍ରରେ ପାଦ ଦେବା ମାତ୍ରେ ସମସ୍ତ ପାପ ନଷ୍ଟ ହୋଇଯାଏ ବୋଲି ଭକ୍ତ ମନରେ ବିଶ୍ୱାସ ଥାଏ ଏବଂ ଶ୍ରୀଜୀଉମାନଙ୍କ ଦର୍ଶନ ଏବଂ ବିଶେଷ କରି ରଥାରୂଢ଼ ଠାକୁରଙ୍କର ଦିବ୍ୟ ଦର୍ଶନରେ ପୁନର୍ଜନ୍ମର ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରଖି ଭକ୍ତମାନେ ଛୁଟି ଆସନ୍ତି ପୁରୀକୁ ମହାପ୍ରଭୁଙ୍କର ଦର୍ଶନ ପାଇଁ। ଶ୍ରୋତାବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି ମିଥୁନ, ଦିନାଙ୍କ 23, ଆଷାଢ଼ ମାସ 16 ଦିନ, ମଙ୍ଗଳବାର, ଜୁଲାଇ ମାସ 7 ତାରିଖ। ଆଜିର ସୂର୍ଯ୍ୟୋଦୟର ସମୟ ଥିଲା 5:16:27 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:25:43। 7 ଜୁଲାଇର ଆଜିର ଦିନଟି ଭାରତୀୟ ତଥା ବିଶ୍ୱ ଇତିହାସରେ ମଧ୍ୟ ଅନେକ ମହତ୍ତ୍ୱ ରଖେ। ଚାଲନ୍ତୁ ଜାଣିବା କିଛିଟା କଥା ଏ ବିଷୟରେ। ଅତୀତରେ ଭାରତୀୟ ଜନସାଧାରଣ ପାଇଁ ବନ୍ୟା ସବୁଠାରୁ ଅଧିକ କ୍ଷତି ଆଣିଦେଉଥିଲା। ଲୋକମାନେ ଘରବାଡ଼ି ତ ହରାଉଥିଲେ, ତା ସହିତ ଅଜସ୍ର ଫସଲ ନଷ୍ଟ ମଧ୍ୟ ହେଉଥିଲା। ଏପରି ସ୍ଥଳରେ 1948 ଜୁଲାଇ 7 ତାରିଖରେ ସ୍ୱତନ୍ତ୍ର ଭାରତର ପ୍ରଥମ ନଦୀ ଘାଟି ଯୋଜନା ଦାମୋଦର ଘାଟି ପରିଯୋଜନା ଆରମ୍ଭ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ବନ୍ୟା ନିୟନ୍ତ୍ରଣ, ଜଳସେଚନ, ଜଳ ବିଦ୍ୟୁତ୍ ଉତ୍ପାଦନ ତଥା ଔଦ୍ୟୋଗିକ ବିକାଶ କରିବା। କାର୍ଗିଲ୍ ଯୁଦ୍ଧ ଏବଂ ଭାରତୀୟ ସୈନ୍ୟବାହିନୀର ଅଦମ୍ୟ ସାହସ କଥା କିଏ ନ ଜାଣିଛି। ତେବେ 1999 ଜୁଲାଇ 7 ତାରିଖରେ କାର୍ଗିଲ୍ ଯୁଦ୍ଧରେ ନିଜର ଅଦମ୍ୟ ସାହସର ପରିଚୟ ଦେଇ ଭାରତୀୟ ସେନାର କ୍ୟାପ୍ଟେନ୍ ବିକ୍ରମ ବର୍ମା ବୀରଗତି ପ୍ରାପ୍ତ କରିଥିଲେ। 1656 ଜୁଲାଇ 7 ତାରିଖରେ ଶିଖ୍ ସମ୍ପ୍ରଦାୟର ଅଷ୍ଟମ ଗୁରୁ ଗୁରୁ ହରକିଷନ ସାହିବଜୀଙ୍କର ଜନ୍ମ ହୋଇଥିଲା। ତାଙ୍କର ବିଶେଷତା ଥିଲା ଯେ କେବଳ 5 ବର୍ଷ ଆୟୁରେ ହରକିଷନ ସାହିବଙ୍କୁ ଅଷ୍ଟମ ଗୁରୁ ଭାବରେ ସ୍ଥାପିତ କରାଯାଇଥିଲା ଏବଂ ବହୁତ କମ୍ ସମୟ ମଧ୍ୟରେ ସେ ଜନତାଙ୍କ ମଧ୍ୟରେ ଲୋକପ୍ରିୟତା ହାସିଲ କରିଥିଲେ। ଭାରତୀୟ କ୍ରିକେଟର ପୂର୍ବତନ କ୍ୟାପ୍ଟେନ୍ ତଥା ପ୍ରସିଦ୍ଧ ଅନ୍ତରାଷ୍ଟ୍ରୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି 1981 ଜୁଲାଇ 7 ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। 2004 ବାଂଲାଦେଶ ବିପକ୍ଷରେ ନିଜର ୱାନ୍ ଡେ ଡେବ୍ୟୁ ମ୍ୟାଚ୍ ଖେଳିଥିବା ମହେନ୍ଦ୍ର ସିଂ ଧୋନି ସଫଳତମ କ୍ୟାପ୍ଟେନ୍ ଭାବରେ ନିଜର ଦାୟିତ୍ୱ ନେଇ 2014 ଟେଷ୍ଟ କ୍ରିକେଟରୁ ଏବଂ 2020 ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଭାରତୀୟ ସିନେମା ଜଗତରେ 7 ଜୁଲାଇ ମହତ୍ତ୍ୱ ରଖେ, କାରଣ 1896 ଜୁଲାଇ 7 ଫ୍ରାନ୍ସର 2 ଜଣ ସିନେମାଟୋଗ୍ରାଫର ଲିଓମିର ବ୍ରଦର୍ସ ଭାରତରେ ସିନେମାର ମୂଳଦୁଆ ରଖିଥିଲେ। ଯେତେବେଳେ ସିନେମା କଥା ହେଉଛି ସେତେବେଳେ ହିନ୍ଦୀ ସିନେମାର ଅତୀତ କଥା ଯେଉଁଥିରେ ଅଭିନେତାମାନଙ୍କର ଜୀବନ୍ତ ଅଭିନୟକୁ ଆଜି ବି ଦର୍ଶକମାନେ ପସନ୍ଦ କରନ୍ତି ସେ କଥା ଭୁଲି ହେବନି। ଖ୍ୟାତନାମା ଅଭିନେତା ଦିଲୀପ କୁମାରଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି ଯେଉଁମାନେ ତାଙ୍କ ଅଭିନୟକୁ ଫଲୋ କରନ୍ତି। ତେବେ 2021 ଜୁଲାଇ 7 ଅଭିନେତା ଦିଲୀପ କୁମାରଙ୍କର ଦେହାନ୍ତ ହୋଇଥିଲା। ହିନ୍ଦୀ ସିନେମା ଜଗତର ଦିଗ୍ଗଜ ସଙ୍ଗୀତକାର ତଥା ପାର୍ଶ୍ୱ ଗାୟକ ଅନିଲ ବିଶ୍ୱାସଙ୍କର ଜନ୍ମ 7 ଜୁଲାଇ 1914 ହୋଇଥିଲା। ଭାରତୀୟ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସେ ପଶ୍ଚିମୀ ସଙ୍ଗୀତର ବାଦ୍ୟଯନ୍ତ୍ର ତଥା ସିମ୍ଫୋନିର ସଫଳ ପ୍ରୟୋଗ କରିଥିଲେ। ଏ ଥିଲା କିଛିଟା କଥା ଅତୀତର ଯାହାକି ଘଟିଥିଲା 7 ଜୁଲାଇରେ। ତେବେ ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM ରେ। ସମୟ ବର୍ତ୍ତମାନ 8:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣି ପରମ୍ପରା ଆଉ ଚଳଣୀ ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃକାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ ଓ ପାଳିଆ ମେକଅପ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲା ଥାଏ। ଆଉ ରତ୍ନବେଦୀ ପାଖକୁ ଯାଆନ୍ତି। ଖଟସେଜ ମେକଅପ, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହେଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟ ପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳ ଆଳତୀ ଠାରୁ

ଅହୁଡ ପର୍ଯ୍ୟନ୍ତ ଗରାବଡ଼ ସେବା ନିରନ୍ତର କରିଥାଏ। ତତ୍ମଧ୍ୟରେ ମଙ୍ଗଳା ଆଳତିରେ ପୁଷ୍ପାଳକ ଏବଂ ଭିତର୍ଚ୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରୀବଣଙ୍କ ଠାରୁ ସାତ ଗୋଟି ରୂପା ଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝିଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଳ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବରୁ ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁର ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ କୋରାବୁଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛେକ ନିମନ୍ତେ ଜଳ ଆଣିବାକୁ ଡାକି ଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରୀ ମହୋଦୟ ଏବଂ ଗୋଟିଏ ସ୍ନାନଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନଯାତ୍ରା। ସ୍ନାନଯାତ୍ରାରେ ସମସ୍ତେ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଠାରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପଡ଼ି ହେଇଥାଏ, ସେଇ 108 ଗରାକୁ ମୁହଁ ପାଡ଼ି ବା ବାଘ ମୁହଁ ପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡା ମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ, ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବେଡ଼ୁ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି, ଏବଂ ମେକାପ ଗରାବେଡ଼ୁ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡା ମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟେ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବେଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବେଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବେଡ଼ୁ ସୁଆରବେଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବେଡ଼ୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବେଡ଼ୁ ପତ୍ରିବେଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତି ମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ରମାନଙ୍କରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ପାଳିତ ହୁଏ। ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବେଡ଼ୁ ସେବାର ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା ଏବଂ ରାଜନୀତି ସମୟରେ ଗଜପତିକୁ ହାତୁଆଣି ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ? ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାଟ୍ୟଶୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତା'ର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜା ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦୌଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ଼ ବ୍ରାଇଟି ଅନୁସାରେ। ତତ୍ପରେ ପାଟ୍ୟଶୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଟ୍ୟଶୀ ମହାପାତ୍ର ଜୟବିଜ ଦ୍ୱାରଠାରେ ଗରାବଡ଼ୁ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ୁ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏ କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବ ତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ 2 ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

0: ପବିତ୍ର ମାଧୁରୀ। ଆଜି ବିଷୟ ଥିଲା ଗରାବଡ଼ୁ ସେବା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆଲୋଚନା କରିଥିଲି ରବିନାରାୟଣ ମହାପାତ୍ର।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ।
2: QR କୋଡ୍ ସ୍କାନ୍ କରନ୍ତୁ, 5000ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
3: UPI PIN entering କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
4: RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିରେ କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ।

ଶ୍ରୋତାମାନେ ଏହି ଗୀତଟି ସହିତ ଶେଷ କରୁଛୁ ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମକୁ। ଚୁନ୍ କରୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଜାଣନ୍ତୁ ଶୁଣିବା ନାରୀ ନୁହେଁ ତୁ ନାରାୟଣୀ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି।

ଶ୍ରୋତାବନ୍ଧୁ, ପରିବେଶରେ ପରିବର୍ତ୍ତନ ଆମ ସମସ୍ତଙ୍କୁ ଆଶ୍ୱସ୍ତି ତ ଦିଏ ନିଶ୍ଚୟ, କିନ୍ତୁ ପ୍ରଦୂଷଣ କୁହନ୍ତୁ କିମ୍ବା ସହରୀକରଣ ପ୍ରକ୍ରିୟା, ଏସବୁରେ ଆମେମାନେ ପ୍ରତିଦିନ ହଜାର ହଜାର କିଲୋମିଟର ବର୍ଗର ଜଙ୍ଗଲକୁ ସଫା କରିବାରେ ଲାଗିଛେ। ରାସ୍ତାକଡ଼ର ଅତି ଘଞ୍ଚ ଗଛକୁ ବି କାଟି ଦେଉଛେ। ଏଇ ତ ବିଚାର କରିବାର ବିଷୟ ଯେ ଆମେ ଯେଉଁ ସଂସାଧନର ବିନାଶ କରୁଛେ ତା ପାଇଁ ଆମକୁ କେଉଁ ପ୍ରକାର ମୂଲ୍ୟ ଦେବାକୁ ପଡ଼ିବ। ମନେ ରଖନ୍ତୁ ଯେ ସମସ୍ତ ଜୀବଜଗତ ପାଇଁ ପ୍ରକୃତିରେ ସ୍ଥିରତା ଆସିବା ଜରୁରୀ। ପ୍ରତିଟି ଋତୁ, ପ୍ରତିଟି ରଙ୍ଗ ନିଜର କିଛି ସୁନ୍ଦରତା ତ ରଖେ, କିନ୍ତୁ ତା ସହିତ ବେଳେବେଳେ କିଛିଟା ତିକ୍ତ ଅନୁଭୂତି ଆମକୁ ମଧ୍ୟ ଦେଇଥାଏ। ଆଉ ଏହିସବୁ ବିପର୍ଯ୍ୟୟର ପ୍ରଧାନ କାରଣ ହେଉଛି ପୃଥିବୀରେ ଜଙ୍ଗଲ ସଂଖ୍ୟା କମିଯିବା। ବର୍ତ୍ତମାନ ଚାଲନ୍ତୁ ପ୍ରେମ ୱେର୍ସ ପ୍ରିୟ ଚଳଚ୍ଚିତ୍ର ଗୀତଟିକୁ ଶୁଣିବା। ଗୀତଟିର କଣ୍ଠଦାନ କରିଛନ୍ତି ଦୀପ୍ତି ଏବଂ ସୋହିନୀ, ରଚନା କରିଛନ୍ତି ବସନ୍ତରାଜ ସମଲ।

କଥା ହେଉଛି ବଣ ଜଙ୍ଗଲ ସୁରକ୍ଷାର। ବଣ ଜଙ୍ଗଲ ଆମ ଜୀବନର ପ୍ରକୃତ ଆଧାର, ଯାହାକି ବୋଧ ହୁଏ ବର୍ତ୍ତମାନ ଯୁଗରେ ଆମେମାନେ ଭୁଲି ଯାଉଛେ। ବୃକ୍ଷଲତା ଆମକୁ ଅମ୍ଳଜାନ ତ ଦିଏ ହିଁ, ଜଳବାୟୁକୁ ମଧ୍ୟ ନିୟନ୍ତ୍ରଣ କରେ, ଋତୁ ପରିବର୍ତ୍ତନ ସ୍ୱାଭାବିକ କରେ, ହାନିକାରକ କିଛି ଗ୍ୟାସ୍ରୁ ପରିବେଶକୁ ସଫା ରଖେ, ଏହାଛଡ଼ା ମାଟି ଧସିଯିବା ପରି ସମସ୍ୟାଠୁ ଆମକୁ ସୁରକ୍ଷିତ ରଖେ, ଭୂଜଳ ସଂରକ୍ଷିତ କରିବାରେ ସହାୟକ ହୁଏ, ଏମିତି ଅନେକ କିଛି। ତେଣୁ ମନେ ରଖନ୍ତୁ, ଜଙ୍ଗଲର ସଂରକ୍ଷଣ ଆଜିକାଲିର ମୁଖ୍ୟ ସମସ୍ୟା ହୋଇଗଲାଣି ଏବଂ ଏହାର ସୁରକ୍ଷା ଆମ ପାଇଁ ଅନେକ ମାତ୍ରାରେ ଜରୁରୀ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଗର୍ଭ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଉଦିତ ନାରାୟଣ।

ଜୁଲାଇ ମାସର ପ୍ରଥମ ସପ୍ତାହଟିକୁ ପାଳନ କରାଯାଉଛି ବନ ମହୋତ୍ସବ ସପ୍ତାହ ଭାବରେ। ଆଜି ଏହାର ଶେଷ ଦିନ। ନାଁଟିରୁ ଆପଣମାନେ ଜାଣି ତ ସାରିଥିବେ ଯେ ଏହି ସପ୍ତାହଟିକୁ ପାଳନ କରାଯିବାର ଗୁରୁତ୍ୱ କେତେ ମାତ୍ରାରେ ରହିଛି। ଜଙ୍ଗଲର ପ୍ରାୟ ପ୍ରତିଟି ବୃକ୍ଷଲତା ଔଷଧୀୟ ଗୁଣ ମଧ୍ୟ ବହନ କରେ, ଯାହାକି ଅନେକ ଦୂରାରୋଗକୁ ଠିକ୍ କରିଦିଏ। ସପ୍ତାହଟି ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ପ୍ରକୃତିର ମହତ୍ତ୍ୱ ତଥା ବୃକ୍ଷଲତା ସଂରକ୍ଷଣ କରିବା ଦିଗରେ ଆପଣମାନଙ୍କୁ ସଚେତନ କରାଇବା। ଆଜିର ସମୟ କହୁଛି ଯେ ଗୋଟିଏ ଗଛ କଟା ହେଲେ ତା ଜାଗାରେ 100ଟି ଗଛ ଲଗାଇବା ଦରକାର। ତେଣୁ ଜଙ୍ଗଲ ତଥା ବୃକ୍ଷଲତାର ସଂରକ୍ଷଣ ଦିଗରେ ଆପଣମାନେ ସଚେତନ ରୁହନ୍ତୁ। ଚାଲନ୍ତୁ କାର୍ଯ୍ୟକ୍ରମ

0: ଜୀବନକୁ ଆପଣାଉଥିଲେ। ଦରକାର ନଥିଲେ ଗାଡ଼ିର ବ୍ୟବହାର କରୁନଥିଲେ। ଗଛ ଚାରାଟିଏ ଦେଖିଲେ ପାଣି ଦେଉଥିଲେ। ଗଛଟିକୁ ବଢ଼େଇବାକୁ ଚେଷ୍ଟା କରୁଥିଲେ। ତେଣୁ ଏସବୁରେ ପ୍ରଦୂଷଣ ପରିମାଣ ମଧ୍ୟ ସୀମିତ ଥିଲା। ବର୍ତ୍ତମାନ ସମୟ ସମ୍ପୂର୍ଣ୍ଣ ଓଲଟା। ପ୍ରଦୂଷଣ ନାହିଁ ନଥିବା ବଢ଼ିଛି, ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ବଢ଼ିଛି। ତେଣୁ ଆଗକୁ ଆମେ ସମସ୍ତେ କିପରି ସୁରକ୍ଷିତ ରହିବା ଏଥିପ୍ରତି ଧ୍ୟାନ ଦେବା ଦରକାର। ସେଥିପାଇଁ ଗଛ ଲଗାନ୍ତୁ ଏବଂ ଗଛଲତାକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ।
1: वैसे मुझे अमीरों से मिलने का कोई खास शौक नहीं है।
2: तो फिर मुझसे प्यार क्यों किया? हाँ,
1: एक कमबख्त दिल है कि गलती कर बैठता है और भुगतना हमको पड़ता है।
2: तो भुगतो।
0: कार्यक्रम में वर्तमान श्रंतु कायमत चरचित्र गीतरी को कंठशिल्पी अलका याग्निक एवं कुमार शानू।

ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଦିଲ୍ ହେ କେ ମାନତା ନାହିଁ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ।

2021 ମସିହା ଜୁଲାଇ 7 ତାରିଖ ଥିଲା ଯେତେବେଳେ ଭାରତୀୟ ହିନ୍ଦୀ ସିନେମା ଜଗତର ଖ୍ୟାତନାମା ଅଭିନେତା ଦିଲୀପ କୁମାରଙ୍କର ନିଧନ ହୋଇଥିଲା। ଦେବଦାସ, ମୁଗଲେ ଆଜମ, ନୟାଦର, ମଧୁମତି, କର୍ମା, ସୌଦାଗର ପରି ଚଳଚ୍ଚିତ୍ରରେ ଏବଂ ଏପରି ଅନେକ ସଫଳ ଚଳଚ୍ଚିତ୍ରରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଥିଲେ ଦିଲୀପ କୁମାର। ଏମିତିରେ ତ ଅତୀତରେ ଅନେକ ଅଭିନେତାମାନେ ନିଜ ଅଭିନୟର ଗୋଟିଏ ସ୍ୱତନ୍ତ୍ରତା ଦେଖାଇଥିଲେ, ଏଥିରୁ ଦିଲୀପ କୁମାର ମଧ୍ୟ ବାଦ ପଡ଼ିନଥିଲେ। ନିଜର ସ୍ୱତନ୍ତ୍ର ସଂଳାପ କହିବା ଶୈଳୀ ପାଇଁ ସେ ବିଶେଷ ପ୍ରସିଦ୍ଧି ପାଇଥିଲେ ଏବଂ ସେଥିପାଇଁ ତାଙ୍କୁ ଦର୍ଶକଙ୍କର ପ୍ରଶଂସା ସହିତ ମିଳିଥିଲା ଅନେକ ପୁରସ୍କାର। ତେବେ ଚାଲନ୍ତୁ ତାଙ୍କରି ଅଭିନୀତ ଚଳଚ୍ଚିତ୍ର ନୟାଦରର ଏହି ଗୀତଟିକୁ ଶୁଣିବା। ଗୀତଟିକୁ ଶୁଣନ୍ତୁ ଆଶା ଭୋସଲେ ଏବଂ ମହମ୍ମଦ ରଫିଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ, ପ୍ରକୃତିରେ ପରିବର୍ତ୍ତନ ତା ସହିତ କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା, ଏସବୁ ସାଧାରଣ କଥା, ବିଶେଷ କରି ବର୍ଷାର ଆଗମନରେ। ଏ ସମୟରେ ନିଜର ଖାଦ୍ୟପେୟ ଏବଂ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ବାହାର ଖାଦ୍ୟ ବିଶେଷ କରି ଖୋଲାରେ ବିକ୍ରି ହେଉଥିବା ଖାଦ୍ୟଠୁ ଦୂରରେ ରହିବା ଯଥେଷ୍ଟ ଭଲ। ମଶାମାନଙ୍କଠୁ ନିଜକୁ ସୁରକ୍ଷିତ ରଖିବା ପାଇଁ କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁନି। ମଶାଙ୍କଠୁ ବ୍ୟାପୁଥିବା ରୋଗ ବିଷୟରେ ସଚେତନ ରୁହନ୍ତୁ। ଗରମ ଖାଦ୍ୟ ଏବଂ ପରିଷ୍କାର ପାଣି, ଏହି ଦୁଇଟି ଜିନିଷ ବର୍ଷା ଋତୁରେ ଆମ ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ତେଣୁ ସଚେତନ ରୁହନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ। ଚାଲନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମରେ ଶୁଣିବା ପରବର୍ତ୍ତୀ ଗୀତଟିକୁ କସୁର ଚଳଚ୍ଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ଶାନୁ, ଗୀତିକାର ସମୀର।

ଶ୍ରୋତାବନ୍ଧୁ ଗୀତଟି ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭୀ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୁପ୍ତ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଶିଳ୍ପୀ ଥିଲେ ଉଦିତ ନାରାୟଣ, ସାଧନା ସରଗମ। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ਆਕਾਸ਼ਵਾਣੀ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000 ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲରେ ବେଲଜିୟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
1: ମୈଁ ଗର୍ମଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋଙ୍କୁ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହି ହେ। आज सुबह मुझे आदर के साथ इंडोनेशिया का सर्वोच्च सम्मान दिया गया है। ये सम्मान कोटि कोटि भारतवासियों का है, इंडोनेशिया के लोगों की भावनाओं का है।
0: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି, ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018 ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ

0: 2018 ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି, ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ। ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: 2018 ମେ ବନି ହମାରି କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଆଜ ଏକ ନଈ ଉଡାନ ଲେ ରହି ହୈ। ହମ ଡେଭଲପମେଣ୍ଟ, ସିକ୍ୟୁରିଟି, ଟେକ୍ନୋଲୋଜି, କଲ୍ଚର ଔର ଏଜୁକେଶନ ହର କ୍ଷେତ୍ର ମେ ମହତ୍ୱପୂର୍ଣ୍ଣ କଦମ ବଢା ରହେ ହୈ। ମୁଝେ ବିଶ୍ୱାସ ହୈ ଆଜ ସେ ଭାରତ ଇଣ୍ଡୋନେସିଆ ସାଝେଦାରୀ କା ଏକ ସୁନହରା ଅଧ୍ୟାୟ ଶୁରୁ ହୋଗା ଔର ଇସ ସୁନହରେ ଅଧ୍ୟାୟ କା ବହୁତ ବଡ଼ା ସକାରାତ୍ମକ ପ୍ରଭାବ 21ଭି ସଦୀ କି ଦୁନିଆ ପର ହୋଗା, ପୁରି ମାନବତା ପର ହୋଗା।
0: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ। ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ ବିଶ୍ୱାସ ସୁରକ୍ଷା, ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,999 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
2: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେ ସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଔର ଖେଲ ଭାବନା କା ଏକ ଅନୁପମ ଉଦାହରଣ। ଫୁଟବଲ ଲୋକଙ୍କୁ ଏକ ଦୂସରେ ସେ ଯୋଡ଼ତା। ଖେଲ ଭାବନା କା ମହତ୍ଵ କେବଳ ଖେଲ ତ ସୀମିତ ନାହିଁ, ଏ ଏକ ମହତ୍ଵପୂର୍ଣ୍ଣ ଜୀବନ ମୂଲ୍ୟ ଯୋ ଆମେ ସମାନତା, ସହଯୋଗ ଔର ବିପରୀତ ପରିସ୍ଥିତି ମେ ବି ଦୃଢ଼ ବନେ ରହନେ କି ଶିଖ ଦେତା।
0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବେ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ ଦିଗରେ ସୃଜନଶୀଳ ଗ୍ରହଣୀୟତା ଓ ସହଭାଗିତା ସମ୍ପର୍କରେ ମତ ଉପସ୍ଥାପନ କରିବେ। ଗତକାଲି ଓ ଆଜି ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ए क्षेत्र में अधिक अभिवृद्धि संभावना रही 38 विकसित देश सह मुक्त वाणिज्य चुक्तिनामा रप्तानी क्षेत्र को अधिक त्वरान्वित कर।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର

0: ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟର ଉର୍ଦ୍ଧ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 900,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ, ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3 ସ୍ଥାନ ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ଶେଷ ହେବା ପରେ ମୂଲ୍ୟାୟନ 19 ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
2: ସମୁଦ୍ର ଯାହା ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଏହି ସମୟରେ ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ।

0: ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି, ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପରମୁଣ୍ଡରୁ ପାଇବା, ମେନଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
1: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 212,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 326,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 450,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡ ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ 2-ଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତା।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣଙ୍କୁ ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମକୁ।
1: କଥା ହେବା ପାଇଁ ସାଥିରେ ଅଛୁ ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟଣ ପ୍ରଭା
0: ଆଉ ମୁଁ ଭକ୍ତି।

0: ଆଚ୍ଛା କ୍ଷଣପ୍ରଭା, ତମେ ଲକ୍ଷ୍ୟ କରିଥିବ କି ବର୍ତ୍ତମାନ ସମୟରେ ଏଆଇ କୋଉ ଭଳିଆ ବଢୁଛି?
1: କହିବାକୁ ଗଲେ ସବୁ କାମ ତ ଏଆଇ ଦ୍ୱାରା ହିଁ ହଉଛି।
0: ହେଲେ ତାପରେ ବି ୱାର୍କ ଲୋଡ୍ କମିବାରେ ଲାଗିନି? ମଣିଷ ଆଗରୁ ଯେମିତି ଖଟୁଥିଲେ ଏବେ ବି ସବୁଠି ସେମିତି ଖଟୁଛି, ହଁ କି ନା କହିଲ?
1: ହଁ ତ, କିନ୍ତୁ ସେ ଏଆଇ ଦ୍ୱାରା ଆମ କାମ ତ ବହୁତ ମାତ୍ରାରେ ସହଜ ହେଇଛି, କିନ୍ତୁ କହିବାକୁ ଗଲେ ମ୍ୟାନ୍ ପାୱାର ସେଇଟା କୋଉଠି ନା କୋଉଠି କମି ଯାଉଛି।
0: ସତ କଥା, କାରଣ ଯୋଉଠି ଗୋଟେ ଗୋଟେ କାମ କରିବା ପାଇଁ 5 ଘଣ୍ଟା 10 ଘଣ୍ଟା ଲାଗୁଥିଲା, ସେଇଠି ଏଆଇ ସାହାଯ୍ୟରେ ସେ କାମଟି ଅତି ବେଶୀରେ ଘଣ୍ଟେର 2 ଘଣ୍ଟା ଭିତରେ ହେଇଯାଉଛି।
1: କାମ ତ ହେଇଯାଉଛି, କିନ୍ତୁ ତାକୁ ଟ୍ରେନିଂ ଦବା ଲୋକ ହଉଛି ଆମର ଏଇ ମଣିଷ। ହେଲେ ଭକ୍ତି, ତମେ ଆଜି କାର୍ଯ୍ୟକ୍ରମ ଆରମ୍ଭରୁ ଏଇ ବିଷୟରେ କାଇଁ ପଚାରିଲ?
0: ସେ କାରଣ କଣ କି, ଏଇ କିଛି ଦିନ ତଳେ ମୋର ଗୋଟେ PhD ର ଆଡମିସନ ପାଇଁ ଗୋଟେ ରିସର୍ଚ୍ଚ ପ୍ରପୋଜାଲ ଦବାର ଥିଲା, କିନ୍ତୁ ମୁଁ କେବେ ରିସର୍ଚ୍ଚ ପ୍ରପୋଜାଲ ତିଆରି କରିନଥିଲି, ତ ମୁଁ AI ର ସାହାଯ୍ୟ ନେଇଥିଲି କି କେମିତି ଜଣେ PhD ପାଇଁ ରିସର୍ଚ୍ଚ ପ୍ରପୋଜାଲ ଲେଖିପାରିବ ଆଉ କୋଉ କୋଉ ବିଷୟରେ ଜଣେ ରିସର୍ଚ୍ଚ କରିପାରିବ। ତ ଦେଖିବାକୁ ଗଲେ ମାନେ ଅତି ବେଶୀରେ 10 ମିନିଟ ଭିତରେ ମୋତେ ପାଖାପାଖି 50 ବିଭିନ୍ନ ପ୍ରକାର ଟପିକ ମିଳିଗଲା ଯାହାପରେ ମୁଁ ରିସର୍ଚ୍ଚ କରିପାରିବି। ଆଉ PhD ଯଦି ଜଣେ ନୂଆ କରିବା ପାଇଁ ଯାଉଛନ୍ତି ତାହେଲେ ତାଙ୍କୁ କୋଉ ଫର୍ମାଟରେ ରିସର୍ଚ୍ଚ ପ୍ରପୋଜାଲ ଲେଖିବା ଦରକାର। ଆଉ ତମେ ବିଶ୍ୱାସ କରିବନି, ମୁଁ ଗୋଟେ ରାତି ଭିତରେ ମୁଁ ମୋ PhD ର ରିସର୍ଚ୍ଚ ପ୍ରପୋଜାଲ କମ୍ପ୍ଲିଟ କରିଛି।
1: ଆରେ ବା, ତମର 10 ଦିନର କାମ କହିବାକୁ ଗଲେ ଗୋଟେ ରାତିରେ ହେଇଗଲା।
0: ହଁ, କାରଣ ମତେ ଜଣା ନଥିଲା ଡେଟ୍ କେବେ ଥିଲା ଆଉ ମୁଁ ବହୁତ ଟେନସନରେ ଥିଲି କି ଗୋଟେ ରାତି ଭିତରେ କେମିତି ଟପିକ ବାଛିବି, ପୁଣି ଲେଖିବି, ପୁଣି ତାକୁ ପ୍ରପର ଏଡିଟ୍ କରିବି। କିନ୍ତୁ ସତ କହିବାକୁ ଗଲେ ଏଇ AI ଯୋଗୁ ମୋ କାମ ବହୁତ ସହଜରେ ହେଇଗଲା। ମାନେ 5 ଦିନ 6 ଦିନ ଯୋଉ କାମ ଲାଗିଥାନ୍ତା, ମାନେ 3-4 ଘଣ୍ଟା ଭିତରେ ଆରାମସେ ହେଇଗଲା।
1: ତାହେଲେ ତମେ AI ରୁ ପୁରା ପୁରି ବେନିଫିଟ ପାଇଯାଇଛ। ତାହେଲେ ଆମ ଯୁବବନ୍ଧୁଙ୍କୁ ବି ବେନିଫିଟ ବିଷୟରେ କହିବା ନା କଣ କହୁଛ?
0: ନିଶ୍ଚିତ ଭାବେ। ହେଲେ କ୍ଷଣପ୍ରଭା, କାର୍ଯ୍ୟକ୍ରମ ଆଗକୁ ବଢିଲା ପୂର୍ବରୁ ଟିକେ ଗୀତ ଶୁଣିନବା?
1: ନିଶ୍ଚୟ ଭାବରେ।
0: ତେବେ ଶ୍ରୋତା ବନ୍ଧୁ, କଥାବାର୍ତ୍ତା ତ ଆଗକୁ ହେବା, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣିନବା 3 ଇଡିଅଟ୍ ଚଳଚ୍ଚିତ୍ରର ଏହି ଗୀତଟି।

0: ଯୁବବନ୍ଧୁ, ଏଇ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଓଡ଼ିଆରେ କୃତ୍ରିମ ବୁଦ୍ଧିମତା ବୋଲି କୁହାଯାଏ। ସହଜ ଭାଷାରେ କହିଲେ, ଯେତେବେଳେ ଗୋଟିଏ କମ୍ପ୍ୟୁଟର ବା ମେସିନ୍ ମଣିଷ ଭଳି ଚିନ୍ତା କରେ, ଶିଖେ ଆଉ ନିଷ୍ପତ୍ତି ନିଏ ଏବଂ ସମସ୍ୟାର ସମାଧାନ କରେ, ସେତେବେଳେ ତାକୁ ଏଆଇ କୁହାଯାଏ।
1: ଏହାକୁ ଆହୁରି ସରଳ ଭାଷାରେ କହିବାକୁ ଗଲେ ଶ୍ରୋତା ବନ୍ଧୁ, ଆମେ ସବୁଦିନ କେଉଁଠି ନା କେଉଁଠି ଗୁଗଲ୍ ଆସିଷ୍ଟାଣ୍ଟ ବ୍ୟବହାର କରୁଛେ। ୟୁଟ୍ୟୁବରେ ଆପେ ଆପେ ନିଜ ମନ ପସନ୍ଦର ଭିଡ଼ିଓ ଆଉ ଗୀତ ମଧ୍ୟ ଶୁଣୁଛେ, ଆଉ ତାକୁ ଛାଡ଼ିଦେଲେ ଆଉ ବର୍ତ୍ତମାନ ସମୟରେ ଆପଣ ଲକ୍ଷ୍ୟ କରିଥିବେ କି ଅଟୋମେଟିକ୍ ଚାଲୁଥିବା ଗାଡ଼ି ମଧ୍ୟ ମାର୍କେଟକୁ ଆସିଗଲାଣି। ଆଉ ଏହି ସବୁ ଉଦାହରଣ ହେଉଛି ଏଆଇର, ଯାହା ଯୋଗୁଁ ଆପଣଙ୍କ କାମ ସରଳ, ସହଜ ଏବଂ ସୁବିଧାଜନକ ହେଇପାରିଛି।
0: ତମେ ଠିକ କଥା କହିଲ ଭକ୍ତି, ଏହି ଏଆଇ କୌଣସି ହାଡ଼ ମାଂସ ତିଆରି ମଣିଷ ନୁହେଁ, ବରଂ ଏହାକୁ ବଡ଼ ବଡ଼ କମ୍ପ୍ୟୁଟର ପ୍ରୋଗ୍ରାମ ଏବଂ କୋଡିଂ ମାଧ୍ୟମରେ ତିଆରି କରାଯାଏ। ଆଉ ଜାଣିଛ, ଏହାକୁ ତିଆରି କରିବା ପ୍ରକ୍ରିୟା ମୁଖ୍ୟତଃ ତିନୋଟି ସୋପାନ ଦେଖି ଆସେ।
1: ଆଚ୍ଛା, ଟିକେ ବୁଝେଇକି କହିଲ।
0: ତାହେଲେ ଶୁଣ, ଏଆଇ କୁ ସ୍ମାର୍ଟ କରିବା ପାଇଁ ପ୍ରଥମେ ତାକୁ ବିଭିନ୍ନ ପ୍ରକାର ଡାଟା ଦିଆଯାଏ, ଯେମିତିକି କହିବାକୁ ଗଲେ ଫଟୋ ହଉ, କିଛି ଆର୍ଟିକଲ୍ସ ହଉ, ଭିଡିଓ ନହେଲେ କୌଣସି ଜିନିଷ ବିଷୟରେ ଫ୍ୟାକ୍ଟସ। ଏହି ଡାଟା ସାହାଯ୍ୟରେ ମେସିନ୍କୁ ଟ୍ରେନିଂ ଦିଆଯାଏ। ଯେମିତି ଗୋଟେ ଛୋଟ ପିଲାଟି ବିଲେଇକୁ ଚିହ୍ନିବା ପାଇଁ ଆମେ ତାକୁ 10 ପ୍ରକାର ଫଟୋ ଦେଖାଉ, ସେମିତି କମ୍ପ୍ୟୁଟରକୁ ଗୋଟେ ସଠିକ୍ ଜିନିଷ ଜାଣିବା ପାଇଁ କିମ୍ବା ବୁଝେଇବା ପାଇଁ ସେଇ ସମ୍ବନ୍ଧୀୟ ଫଟୋ କି ଭିଡ଼ିଓ ତାକୁ ଦେଖିବାକୁ ପଡ଼େ। ତାପରେ ଯାଇ ହିଁ ସେ ସେଇସବୁ ବିଷୟରେ ଫରକ ବୁଝିପାରେ। ଆଉ ଏହିସବୁ ହେଉଛି କମ୍ପ୍ୟୁଟରର ନିୟମାବଳୀ। ଏହି ନିୟମ ବ୍ୟବହାର କରି ଏଆଇ ନୂଆ ସମସ୍ୟା ଦେଖିଲେ ନିଜ ବୁଦ୍ଧି ପ୍ରୟୋଗ କରି ତାର ଉତ୍ତର ବାହାର କରେ। ଆଉ ମଣିଷର କାମକୁ ସହଜ, ସୁନ୍ଦର ଓ ଦ୍ରୁତ ଗତିରେ କରିବା ପାଇଁ ଏହି ଏଆଇ କାମ କରିଥାଏ।
1: ଠିକ କହିଲ କ୍ଷଣପ୍ରଭା, ଯେଉଁ ସବୁ କାମକୁ କରିବା ପାଇଁ ମଣିଷକୁ ଘଣ୍ଟା ଘଣ୍ଟା ସମୟ ଲାଗେ, ଏଆଇ ତାକୁ ଏମିତି କିଛି ସେକେଣ୍ଡରେ ହିଁ କରିଦିଏ। କିନ୍ତୁ ଶ୍ରୋତା ବନ୍ଧୁ, ମଣିଷ ଗୋଟେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ହିଁ କାମ କରିପାରିବ, ଆଉ ତାପରେ ସେ ଥକିଯାଏ, ଆଉ ତା ସହିତ ଦେଖିବାକୁ ଗଲେ ଭୁଲ ହେବାର ସମ୍ଭାବନା ମଧ୍ୟ ଥାଏ। କିନ୍ତୁ ଏହି ଏଆଇ ବିନା କ୍ଲାନ୍ତିରେ ଅତି ସଠିକ ଭାବେ କାମ କରିପାରେ। ଚିକିତ୍ସା ବିଜ୍ଞାନରେ ବଡ଼ ବଡ଼ ରୋଗ ଯେପରିକି କ୍ୟାନ୍ସରକୁ ଶୀଘ୍ର ଚିହ୍ନଟ କରିବା ହେଉ, କି ମହାକାଶ ଗବେଷଣାରେ ମଣିଷକୁ କିପରି ଅନ୍ୟ ଗ୍ରହ ଉପରେ ଛଡ଼ା ଯାଇପାରିବ ସେ ଉପରେ, ସବୁ କ୍ଷେତ୍ରରେ ଏହି ଏଆଇ ମଣିଷକୁ ବହୁତ ମାତ୍ରାରେ ସାହାଯ୍ୟ କରୁଛି। ଖାଲି ସେତିକି ନୁହେଁ, ସାମାନ୍ୟ ଚିଠି ଲେଖିବା ହଉ, କି ନିଜ ପାଇଁ ଗୀତ ତିଆରି କରିବା, କି କିଛି ଗୋଟେ ନୂଆ ଶିଖିବାର ମାଧ୍ୟମ ଭାବେ ମଧ୍ୟ ଏହି ଏଆଇ ନିଜ ବୁଦ୍ଧି ଲଗେଇ ଆମକୁ ସାହାଯ୍ୟ କରିଥାଏ।
0: ତାହେଲେ ସଂକ୍ଷେପରେ କହିଲେ, ଏଆଇ ହେଉଛି ମଣିଷ ଦ୍ୱାରା ତିଆରି ଏକ ସୁପର ସ୍ମାର୍ଟ ରୋବୋଟ ଅଥବା ମେସିନ, ଯାହା ମଣିଷର ହାତ ସହିତ ହାତ ମିଳାଇ ଦୁନିଆକୁ ଆଗକୁ ନେବାରେ ସାହାଯ୍ୟ କରେ।
1: ହେଲେ କ୍ଷଣ ପ୍ରଭା, ଆ ଭିତରେ ମଧ୍ୟ ଗୋଟେ ପ୍ରଶ୍ନ ରହିଛି।
0: କଣ?
1: କି ଏ ଏଆଇ କେମିତି ତିଆରି ହେଲା ଆଉ ଏହା କିପରି କାମ କରେ?
0: ଭଲ ପ୍ରଶ୍ନ, ତ ଉତ୍ତର କଣ ଖୋଜିଛ?
1: ନାଇଁ, ମତେ ତ ଜଣା ନାହିଁ, ତମେ କିଛି ଜାଣିଛ କି ଏ ବିଷୟରେ?
0: ହଁ, କହିବାକୁ ଗଲେ ସେ ଏଆଇ ରୁ ହିଁ ପଡିଛି, ମାନେ ଆମ ଗୁଗୁଲ ଆସିଷ୍ଟାଣ୍ଟ ହଉ,
1: ଚାଟ୍ଜିପିଟି ହଉ,
0: ଏମିତି ବହୁତ ସାରା ମାଧ୍ୟମରେ କିଛି ତ କିଛି ଜ୍ଞାନ ପାଇଛି ମୁଁ। ଏଇ ବିଷୟରେ ତ ଆଗକୁ କଥା ହେବା, କିନ୍ତୁ ଚାଲୁନ କାର୍ଯ୍ୟକ୍ରମର ବିରତି ନେଇ ଗୋଟେ ଗୀତ ଶୁଣି ନବା।
1: ହଁ, ନିଶ୍ଚିତ।

0: ଯୁବବନ୍ଧୁ, ଯେମିତି ଆମେ ପୂର୍ବରୁ କଥା ହଉଥିଲେ, ଏଇ ଏଆଇର ଇତିହାସ କ'ଣ, ଏହା କେମିତି ସୃଷ୍ଟି ହେଲା? କହିବାକୁ ଗଲେ କୌଣସି ପ୍ରଯୁକ୍ତିର ବର୍ତ୍ତମାନ ସଫଳତାକୁ ବୁଝିବା ପାଇଁ ତାହାର ଇତିହାସ ଜାଣିବା ଅତ୍ୟନ୍ତ ଆବଶ୍ୟକ। ଆଜି ଯେଉଁ ଆମେ ସେମିକଣ୍ଡକ୍ଟର ଚିପ୍, କୃତ୍ରିମ ବୁଦ୍ଧିମତା ଆମ ଜୀବନରେ ଏକ ଅବିଚ୍ଛେଦ ଅଂଶ ପାଲଟିଛି, ତାହାର ବିକାଶ ଗୋଟିଏ ଦିନରେ ଆରମ୍ଭ ହୋଇନାହିଁ। ଏହା ପଛରେ ପ୍ରାୟ ଏକ ଶତାବ୍ଦୀର ବୈଜ୍ଞାନିକ ଗବେଷଣା, ନବସୃଷ୍ଟି, ପରୀକ୍ଷା ନିରୀକ୍ଷା ଏବଂ ଅସଂଖ୍ୟ ବୈଜ୍ଞାନିକମାନଙ୍କର ଅବଦାନ ରହିଛି। ଏହି ଚିପ୍ ଓ ଏଆଇର ଇତିହାସ ପରସ୍ପର ସହିତ ଗଭୀର ଭାବରେ ଜଡ଼ିତ, କାରଣ ଶକ୍ତିଶାଳୀ ସେମିକଣ୍ଡକ୍ଟର ଚିପ୍ ବିନା ଆଧୁନିକ ଏଆଇର ବିକାଶ ସମ୍ଭବ ନୁହେଁ।
1: ଶ୍ରୋତାବନ୍ଧୁ, ଏହି ସେମିକଣ୍ଡକ୍ଟର ଧାରଣା 19th ଶତାବ୍ଦୀର ଶେଷ ଭାଗରେ ଉଭା ହୋଇଥିଲା। ବୈଜ୍ଞାନିକମାନେ ଅଧ୍ୟୟନ କରି ଜାଣିପାରିଥିଲେ ଯେ କିଛି ପଦାର୍ଥ ଅଛି ଯାହା ମାଧ୍ୟମରେ କରେଣ୍ଟ ସମ୍ପୂର୍ଣ୍ଣ ଭାବେ ଯିବା ଆସିବା କରିପାରିବ ନାହିଁ ଏବଂ ସମ୍ପୂର୍ଣ୍ଣ ଭାବେ ବାଧା ମଧ୍ୟ ଦେଇପାରିବ ନାହିଁ। ଏହି ବିଶେଷ ଗୁଣକୁ ସେ ଆଖି ଆଗରେ ରଖି ତାକୁ ସେ ନାଁ ଦେଇଥିଲେ ସେମିକଣ୍ଡକ୍ଟର। ଆଉ ଏହିସବୁ ସେମିକଣ୍ଡକ୍ଟର ଭିତରେ ସିଲିକନ୍ ହେଉଛି ଗୋଟେ ପ୍ରମୁଖ ଉଦାହରଣ। ପରବର୍ତ୍ତୀ ସମୟରେ ଏହି ସିଲିକନ୍ ବିଭିନ୍ନ ସେମିକଣ୍ଡକ୍ଟରର ଶିଳ୍ପ ତିଆରି ହୋଇଥିଲା।
0: ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଲେକ୍ଟ୍ରୋନିକ୍ ଯନ୍ତ୍ରଗୁଡ଼ିକରେ ଭ୍ୟାକ୍ୟୁମ୍ ଟ୍ୟୁବ୍ ବ୍ୟବହାର କରାଯାଉଥିଲା। ଏଗୁଡ଼ିକ ବଡ଼ ଆକାରର ଆଉ ଅଧିକ ବିଦ୍ୟୁତ୍ ମଧ୍ୟ ବ୍ୟବହାର କରୁଥିଲେ, ଆଉ ଶୀଘ୍ର ମଧ୍ୟ ଖରାପ ହେଇଯାଉଥିଲା। ଏହିସବୁ ସମସ୍ୟାର ସମାଧାନ ପାଇଁ ନୂତନ ପ୍ରଯୁକ୍ତିର ସନ୍ଧାନ ଚାଲିଲା। ତାପରେ 1947 ଆମେରିକାର ବେଲ୍ ଲାବରେଟୋରୀରେ ଜନ୍ ବାର୍ଟେନ୍, ୱାଲ୍ଟର ବ୍ରାଟିନ୍ ଏବଂ ୱିଲିୟମ୍ ସକ୍ଲେ ପୃଥିବୀର ପ୍ରଥମ ସଫଳ ଟ୍ରାଞ୍ଜିଷ୍ଟର ଉଦ୍ଭାବନ କରିଥିଲେ। ଏହି ଆବିଷ୍କାର ଇଲେକ୍ଟ୍ରୋନିକ୍ସ ବିପ୍ଳବର ଆରମ୍ଭ କରିଥିଲା। କହିବାକୁ ଗଲେ ଟ୍ରାଞ୍ଜିଷ୍ଟର ଛୋଟ, ଦ୍ରୁତ ଓ କମ୍ ଶକ୍ତି ବ୍ୟବହାରକାରୀ ଓ ଅଧିକ ନିର୍ଭରଯୋଗ୍ୟ ପାଲଟିଲା। ଏହି ଅବଦାନ ପାଇଁ ଏହି 3 ଜଣ ବୈଜ୍ଞାନିକଙ୍କୁ 1956 ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
1: ଏହାପରେ 1958 ଜ୍ୟାକ୍ କିଲ୍ବାଇ ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ବିକଶିତ କରିଥିଲେ। ଏହାପରେ ରୋବର୍ଟ ନଏସ୍ ସିଲିକନ୍ ଆଧାରିତ ଉନ୍ନତି ଏହି ଆଇସି ପ୍ରସ୍ତୁତ କରିଥିଲେ। ଏହି ଆବିଷ୍କାର ଫଳରେ ହଜାର ହଜାର ଟ୍ରାଞ୍ଜିଷ୍ଟରକୁ ଗୋଟିଏ ଛୋଟ ଚିପ୍ରେ ସ୍ଥାପନ କରିବା ପାଇଁ ସମ୍ଭବ ହୋଇପାରିଥିଲା। ଆଉ ଏହି ଆଧୁନିକ କମ୍ପ୍ୟୁଟର ଯୁଗର ମୂଳଦୁଆ ଖୋଲି ଦେଇଥିଲା ଏହି ଆଇସି ଚିପ୍।
0: ତାପରେ 1965 ଗର୍ଡେନ୍ ମୋରେ ଏକ ପ୍ରସିଦ୍ଧ ଧାରଣା ଦେଇଥିଲେ, ଯାହା ହେଉଛି ମୋରେସ୍ ଲ। ଏହା ମୋରେସ୍ ଲ ନାମରେ ପରିଚିତ। ତାଙ୍କ ମତ ଅନୁସାରେ ପ୍ରାୟ ପ୍ରତି 2 ବର୍ଷରେ ଚିପ୍ରେ ଥିବା ଟ୍ରାଞ୍ଜିଷ୍ଟରର ସଂଖ୍ୟା ଦ୍ୱିଗୁଣିତ ହେବ। ଏହି ଧାରଣା ଦୀର୍ଘ ସମୟ ଧରି ସେମିକଣ୍ଡକ୍ଟର ଶିଳ୍ପର ବିକାଶକୁ ମାର୍ଗଦର୍ଶନ କରିଥିଲା। ତାପରେ 1971 ପ୍ରଥମ ବ୍ୟବସାୟିକ ମାଇକ୍ରୋ ପ୍ରୋସେସର ଆସିବା ସହିତ କମ୍ପ୍ୟୁଟର ଯୁଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା। ଧୀରେ ଧୀରେ କମ୍ପ୍ୟୁଟରର ଆକାର କମିଲା ଆଉ ଗତି ବଢ଼ିଲା, ଆଉ ସେମାନଙ୍କର ମୂଲ୍ୟ ମଧ୍ୟ ହ୍ରାସ ପାଇଲା। ପରବର୍ତ୍ତୀ ସମୟରେ ଆମମାନଙ୍କ ପାଖରେ ପହଞ୍ଚିଲା ମୋବାଇଲ, ଲ୍ୟାପଟପ୍, ଇଣ୍ଟରନେଟ୍, ସ୍ମାର୍ଟ ଡିଭାଇସ୍। ଏହିସବୁ ବିକାଶରେ ଧୀରେ ଧୀରେ ଚିପ୍ର ଭୂମିକା ସର୍ବାଧିକ ରହିଲା।
1: ହେଲେ ଗୋଟେ ପଟେ ଏହି ଏଆଇର ଇତିହାସ ମଧ୍ୟ ବହୁତ ପୁରୁଣା। 1950 ଏଲେନ୍ ଟର୍ନିଂ ତାଙ୍କର ପ୍ରସିଦ୍ଧ ଗବେଷଣା ପତ୍ର କମ୍ପ୍ୟୁଟିଂ ମେସିନେରୀ ଆଣ୍ଡ ଇଣ୍ଟେଲିଜେନ୍ସରେ ପ୍ରଶ୍ନ କରିଥିଲେ କି ଯନ୍ତ୍ର କେବେ ଚିନ୍ତା କରିପାରିବ। ଆଉ ଏହି ଚିନ୍ତାଧାରା ପରବର୍ତ୍ତୀ ସମୟରେ ଏଆଇ ଗବେଷଣାର ମୂଳ ଆଧାର ଭାବେ ସାଜିଥିଲା। 1956 ଜନ୍ ମ୍ୟାକ୍ କାର୍ଥି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଶବ୍ଦର ପ୍ରଚଳନ କରିଥିଲେ ଏବଂ ଏଆଇ ଏକ ସ୍ୱତନ୍ତ୍ର ବୈଜ୍ଞାନିକ କ୍ଷେତ୍ର ଭାବେ ବିକଶିତ ହେବା ଆରମ୍ଭ କରିଥିଲା।
0: ତାପରେ 1990 ପରେ ଇଣ୍ଟରନେଟ୍, ବଡ଼ ଡାଟା ସଂଗ୍ରହ ଓ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୋସେସର ଓ ଗ୍ରାଫିକ୍ ପ୍ରୋସେସିଂ ୟୁନିଟ୍ ମାନେ GPU ବିକାଶ ଏହି ଏଆଇକୁ ନୂତନ ଗତି ଦେଇଥିଲା। ଆଉ ଏକବିଂଶ ଶତାବ୍ଦୀରେ ମେସିନ୍ ଲର୍ଣ୍ଣିଂ ଓ ଡିପ୍ ଲର୍ଣ୍ଣିଂର ବିକାଶ ସହ

0: AI ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ବ୍ୟାଙ୍କିଂ, ପରିବହନ ଓ ମହାକାଶ ଗବେଷଣା ପର୍ଯ୍ୟନ୍ତ ବ୍ୟାପିଗଲା। ଆଉ ଆଜି ସେମିକଣ୍ଡକ୍ଟର ଚିପ୍ ଓ କୃତ୍ରିମ ବୁଦ୍ଧିମତା ପରସ୍ପର ପରିପୂରକ। କହିବାକୁ ଗଲେ ଶକ୍ତିଶାଳୀ ଚିପ୍ ବିନା ଆଧୁନିକ AIର ବିକାଶ ସମ୍ଭବ ନୁହେଁ ଓ AI ବିନା ଆଧୁନିକ ଚିପ୍ର କ୍ଷମତାର ପୂର୍ଣ୍ଣ ବ୍ୟବହାର କରାଯାଇପାରିବ ନାହିଁ। କହିବାକୁ ଗଲେ ଯୁବବନ୍ଧୁ, ଏହି ଦୁଇ ପ୍ରଯୁକ୍ତି ମିଶି ଆଜିର ଡିଜିଟାଲ ସଭ୍ୟତାର ଭିତ୍ତିପ୍ରସ୍ତର ସୃଷ୍ଟି କରିଛନ୍ତି ଓ ଭବିଷ୍ୟତର ବିଷୟକୁ ନୂତନ ଦିଗ ଦେଉଛନ୍ତି।
1: ତେବେ ଶ୍ରୋତା ବନ୍ଧୁ, ଏବେ ଆପଣ ବୁଝିପାରିଥିବେ କି ଏହି AI ଏବଂ ଚିପିଂ ବା ଚିପ୍ ମେକିଂ ପରସ୍ପର ସହ କିପରି ଜଡିତ। ସହଜ ଭାଷାରେ କହିବାକୁ ଗଲେ ଏହି AI ହେଉଛି ଏକ ସ୍ମାର୍ଟ ମେସିନ୍ ବା ସଫ୍ଟୱେୟାର ଏବଂ ଚିପିଂ ହେଉଛି ତାର ଶରୀର ବା ହାର୍ଡୱେୟାର, ମାନେ ଗୋଟେ ବିନା ଅନ୍ୟଟି ପୁରା ଅଧୁରା। AI କୌଣସି ସାଧାରଣ କମ୍ପ୍ୟୁଟର ଚିପ୍ ଯେପରିକି CPU ଦ୍ୱାରା ଭଲ ଭାବେ କାମ କରିପାରିବ ନାହିଁ। AI କୁ କୋଟି କୋଟି ତଥ୍ୟ ଖୁବ୍ ସମୟରେ ପ୍ରୋସେସ୍ କରିବାକୁ ପଡ଼ିଥାଏ ଆଉ ସେଥିପାଇଁ AI ରେ ବିଶେଷ ପ୍ରକାର ସୁପର ଫାଷ୍ଟ ଚିପ୍ ଦରକାର ହୁଏ, ଯାହାକୁ ଆମେ କହିଥାଉ GPU କିମ୍ବା AI ଚିପ୍ସ। ଏହି ଚିପ୍ ଗୁଡିକ AI କୁ କିଛି କ୍ଷଣିକ ଭିତରେ ମଣିଷ ଭଳି ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। ଚିପ୍ ନଥିଲେ ଆଜିର ଏହି ChatGPT ହେଉ କି ଜେମିନାଇନ୍ AI କିମ୍ବା କୌଣସି ରୋବୋଟିକ୍ସ କିଛି ବି ଠିକ୍ ଭାବେ କାମ କରିପାରିନଥାନ୍ତା।
0: କହିବାକୁ ଗଲେ ଆଜିକାଲିର ଏହି ଚିପିଂ ଶବ୍ଦଟି ମଣିଷ ଶରୀରରେ ଛୋଟ ଇଲେକ୍ଟ୍ରୋନିକ୍ସ ଚିପ୍ ଲଗେଇବା ପାଇଁ ବେଶ ବ୍ୟବହାର କରାଯାଉଛି। ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏହାର ଗୋଟିଏ ବଡ଼ ଉଦାହରଣ। ଚିପ୍ରୁ ବାହାରୁଥିବା ସିଗ୍ନାଲକୁ AI ସଫ୍ଟୱେୟାର ବୁଝିଥାଏ। ଉଦାହରଣ ସ୍ୱରୂପ କହିବାକୁ ଗଲେ ଜଣେ ଯଦି ପ୍ୟାରାଲାଇଜ୍ ରୋଗୀ ଅଛି, କେବଳ ଭାବିବା ଦ୍ୱାରା AI ସେହି ସିଗ୍ନାଲ ବ୍ୟବହାର କରି କମ୍ପ୍ୟୁଟର କିମ୍ବା ମୋବାଇଲକୁ ଚଲେଇ ପାରିବ। ଏହି ଚିପ୍ ଏବଂ AI ମିଶି ଶରୀରର ରକ୍ତଚାପ, ହୃତସ୍ପନ୍ଦନ କିମ୍ବା ଅନ୍ୟାନ୍ୟ ସମସ୍ୟାକୁ ଆଗୁଆ ଜାଣିପାରନ୍ତି।
1: ହଁ ଶ୍ରୋତା ବନ୍ଧୁ, ଆଶା କରାଯାଉଛି କି ଏହି AI ଏବଂ ଚିପିଂର ମିଶ୍ରଣ ଯୋଗୁଁ ଆଗାମୀ ଦିନରେ ଅନ୍ଧ ଲୋକମାନେ ଦେଖିପାରିବେ, ପକ୍ଷାଘାତ ରୋଗୀମାନେ ଚାଲିପାରିବେ ଆଉ ମଣିଷ ଖୁବ୍ ଶୀଘ୍ର ଭାବି କମ୍ପ୍ୟୁଟରରେ ଟାଇପ୍ କରିପାରିବ। ଏହା ମଣିଷ ଜୀବନକୁ ସମ୍ପୂର୍ଣ୍ଣ ବଦଳେଇ ଦେବାର କ୍ଷମତା ମଧ୍ୟ ରଖେ।
0: କହିବାକୁ ଗଲେ ଯୁବବନ୍ଧୁ, ଏହି AI ଆଜିର ଯୁବପିଢ଼ିଙ୍କ ପାଇଁ ଗୋଟିଏ ବରଦାନ ସଦୃଶ। ଏହା ସେମାନଙ୍କର କାମ କରିବା, ଶିଖିବା ଏବଂ ରୋଜଗାର କରିବାର ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି।
1: ତେବେ ଆମ ଯୁବପିଢ଼ିଙ୍କ ପାଇଁ ଏହି AI କେମିତି କାମ କରୁଛି ସେ ବିଷୟରେ ଆମେ ଆଗକୁ କଥା ହେବା, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ମିଶନ ମଙ୍ଗଲ ଚଳଚ୍ଚିତ୍ରର ଏହି ଗୀତଟି।

0: ଆଚ୍ଛା ଭକ୍ତି, ମନେ ଅଛି ପିଲାବେଳର କଥା, କିଛି ଏକ୍ସଟ୍ରା ପ୍ରୋଜେକ୍ଟ ପଡ଼ିଗଲେ ଉଫ୍ ମୁଣ୍ଡ ବିନ୍ଧା ବାହାରି ଯାଏ। କୋଉ ପେପର ହଉ, କୋଉ ବହି ହଉ, ପୁସ୍ତକ ମେଳା, ଚାରିଆଡେ ଆମେ ଖେଦି ଯାଉ ସେ ବିଷୟ ଉପରେ ଜ୍ଞାନ ଜାଣିବା ପାଇଁ।
1: ଖାଲି କଣ ସେତିକି, ସାମାନ୍ୟ ଟ୍ୟୁସନ ମିଳିବା ମଧ୍ୟ ଆମ ପାଇଁ ବହୁତ କଷ୍ଟକର ଥିଲା।
0: ଆଜି ଭକ୍ତି ଭାବିଲ ଆମେ କେତେ କଷ୍ଟ କରି ସେ ସମୟରେ ପାଠ ପଢୁଥିଲେ।
1: କିନ୍ତୁ କ୍ଷଣ ପ୍ରଭା, ଆମଠୁ ତ ଆମ ବାପା ମା ବି ଅଧିକ କଷ୍ଟ କରିକି ପାଠ ପଢିଛନ୍ତି ନା। କେତେ ଦୂରବଟ ଚାଲିକି ଯାଆନ୍ତି, କୋଉ ପାହାଡକୁ ଡେଇଁ, କୋଉ ପାଣି ପର୍ବତ,
0: ସେସବୁ ମିଛ କଥା। ସବୁ ବାପା ମାଙ୍କର ସେମ୍ ଡାଇଲଗ। ଆଉ ତମେ ନିଜେ କହିଲ କୋଉ ପାହାଡ ଉପରେ ସ୍କୁଲ ଅଛି। ସିଏ ଗୋଟେ ନା ଆମକୁ କେବଳ ଭୁତେଇବା ପାଇଁ ଏଇ କାମ କରନ୍ତି।
1: ଏକଥା ସତ ହେଇଥାଇପାରେ, ମୁଁ ମନା କରିବିନି, କିନ୍ତୁ କହିବାକୁ ଗଲେ ବର୍ତ୍ତମାନ ସମୟରେ ପିଲାମାନଙ୍କର ପାଠ ପଢିବାର ମାଧ୍ୟମ ବହୁତ ସରଳ ଏବଂ ସହଜ ମଧ୍ୟ ହେଇଯାଇଛି। ତ ଯଦି ହଠାତ୍ ସ୍କୁଲରେ କିଛି କମ୍ପିଟିସନ୍ ଆସିଗଲା, ଡିବେଟ୍ର କି ସ୍ପିଚ୍ର କି ପୋଏମ୍ ରାଇଟିଂର, ସରିଗଲା କଥା, କ'ଣ କରିବ ମଣିଷ? ଅଳ୍ପ ସମୟ ଗୋଟେ ଦିନ ପୂର୍ବରୁ ଆମକୁ ଜଣେଇଲେ, କୋଉଠୁ ପ୍ରିପେୟାର କରିବୁ କିଛି ଜଣା ନଥିଲା।
0: ଆଉ ସେମାନେ ଯୋଉ ଟପିକ ଦିଅନ୍ତି ନା, ମୋ ବହିରେ ହିଁ ନଥାଏ। କହିବାକୁ ଗଲେ 5-6 ବହି ଆଣି ରଖିଦେବି, କିନ୍ତୁ ଦେଇଥିବା ଟପିକ ମୋ ପାଖରେ ନଥିବ। ଗଲା ଆଉ ମୁଣ୍ଡରେ ହାତ ଦେଇ ବସିବି।
1: ଓହୋ, କେତେ ଜଲ୍ଦି ସେ ସମୟ ପଳେଇଲା।
0: ଆଜିକାଲି ପିଲାଙ୍କ ପାଇଁ ତ କହିବାକୁ ଗଲେ ଚୁଟକିରେ ସବୁ କାମ ହେଇଯାଉଛି। ତମକୁ ଯାହା ଯାହା ଜିନିଷ ଦରକାର ସେଇ ସବୁର ପ୍ରମ୍ପ୍ଟ ChatGPT କି ଗୁଗୁଲ ଜେମିନାଇକୁ ଦେଇଦିଅ, ଆରାମସେ ତମକୁ ଏକ ବହି ଖାତା ସହିତ ସେ PDF ପଠେଇ ଦଉଛି।
1: ସତ କଥା, ଏହି AI ଆମ ପିଲାଙ୍କର ଷ୍ଟ୍ରେସ୍ ଲେବୁଲ ମଧ୍ୟ ବହୁତ ଦୂରରୁ କମେଇ ଦେଇଛି। ସବୁଠାରୁ ବଡ଼ କଥା ହେଉଛି ଶ୍ରୋତା ବନ୍ଧୁ, କି ସବୁ ପିଲାଙ୍କର ଶିଖିବା ଶୈଳୀ ସମାନ ନୁହେଁ, ଆଉ ଏହି AI ଛାତ୍ରଛାତ୍ରୀଙ୍କ ଦକ୍ଷତା ଅନୁସାରେ ସେମାନଙ୍କୁ ସହଜ ଭାଷାରେ ପାଠ ବୁଝେଇଥାଏ।
0: ଖାଲି କ'ଣ ପିଲାମାନଙ୍କୁ, ଅଫିସରେ ବା କାର୍ଯ୍ୟକ୍ଷେତ୍ରରେ ମଧ୍ୟ AI ଯୁବପିଢ଼ିଙ୍କୁ ବହୁତ କିଛି ସାହାଯ୍ୟ କରିଛି।
1: ନୂଆ ପ୍ରୋଜେକ୍ଟ ତିଆରି କରିବା ହେଉ କି ନୂଆ ଏକ୍ସେଲ୍ ସିଟ୍, ସବୁ କ୍ଷେତ୍ରରେ ଏହି AI ଆମ କାମକୁ ସହଜ ମଧ୍ୟ କରିଛି। AI ଟୁଲ୍ସ ବ୍ୟବହାର କରି ଯୁବକ ଯୁବତୀମାନେ ଯେକୌଣସି ସମୟରେ ନିଜ ପ୍ରଶ୍ନର ଉତ୍ତର ପାଇପାରୁଛନ୍ତି। AI ଆପ୍ସ ମାଧ୍ୟମରେ ଘରେ ବସି ବିଭିନ୍ନ ପ୍ରକାର ଭାଷା, କୋଡିଂ ଏବଂ ହବିଜ୍ ମଧ୍ୟ ସେ ଶିଖିପାରୁଛନ୍ତି।
0: ସବୁଠୁ ବଡ଼ ଜିନିଷ କ'ଣ ଜାଣିଛ ଭକ୍ତି, AI ଆମର ସମୟ ବଞ୍ଚେଇ ଦେଉଛି। ଯେମିତି କହିବାକୁ ଗଲେ ଚିଠି ଲେଖିବା ହେଉ କିମ୍ବା କୌଣସି ପ୍ରକାର ରିପୋର୍ଟ ପ୍ରସ୍ତୁତ କରିବା, ନହେଲେ ଡାଟା ଏଣ୍ଟ୍ରି ଭଳି ବୋରିଂ କାମକୁ ବି ଏଇ AI କିଛି ସେକେଣ୍ଡରେ କରିଦେଉଛି। ଫଳରେ ଯୁବମାନେ କ୍ରିଏଟିଭ୍ କାମ କରିବାକୁ ଅଧିକ ସମୟ ଦେଇପାରୁଛନ୍ତି।
1: ଏଇଟା ତ ଠିକ୍ କଥା, ବିଜନେସ୍ ହଉ କି ପ୍ରାଇଭେଟ୍ କମ୍ପାନୀଜ୍ର କୋଟି କୋଟି ତଥ୍ୟକୁ ବିଶ୍ଳେଷଣ କରି AI ସଠିକ୍ ପରାମର୍ଶ ମଧ୍ୟ ଦେଇପାରୁଛି, ଯାହାଦ୍ୱାରା କାମରେ ଭୁଲ ହେବାର ସମ୍ଭାବନା ମଧ୍ୟ ଏବେ କମିବାରେ ଲାଗିଛି, ଆଉ କାମ କରୁଥିବା ଲୋକମାନଙ୍କର ଷ୍ଟ୍ରେସ୍ ମଧ୍ୟ।
0: ବୁଝିଲ ଭକ୍ତି, ଅନେକ ଲୋକ ଏମିତି ବି ଭାବନ୍ତି ଏଇ AI କୁଆଡ଼େ ସେମାନଙ୍କର ଚାକିରିର ସୁଯୋଗକୁ ନଷ୍ଟ କରିଦେଉଛି, କିନ୍ତୁ ପ୍ରକୃତରେ କହିବାକୁ ଗଲେ ଯୁବପିଢ଼ିଙ୍କ ପାଇଁ ଲକ୍ଷ ଲକ୍ଷ ନୂଆ ଚାକିରି ସୃଷ୍ଟି ମଧ୍ୟ କରୁଛି। ଯେମିତି AI ବିଶେଷଜ୍ଞ ହେଉ, ଆଜିକାଲି ବଜାରରେ AI ଇଞ୍ଜିନିୟର, ଡାଟା ସାଇଣ୍ଟିଷ୍ଟ ଏବଂ ପ୍ରମ୍ପ୍ଟ ଇଞ୍ଜିନିୟର ଭଳି ହାଇଫାଇ ଚାକିରି ବହୁତ ବାହାରିଲାଣି, ଆଉ ଏହାର ଚାହିଦା ବି ବହୁତ ଅଧିକ। ତାକୁ ଛାଡ଼ିଦେଲେ ବି AIର ଟୁଲ୍ସ ବ୍ୟବହାର କରି ଆଜିର ଯୁବପିଢ଼ିମାନେ ନିଜର ଭିଡ଼ିଓ ଏଡିଟିଂ, ଗ୍ରାଫିକ୍ସ ଡିଜାଇନିଂ, କଣ୍ଟେଣ୍ଟ ରାଇଟିଂ ଭଳି ବହୁତ ଚାକିରି ସୃଷ୍ଟି କରୁଛନ୍ତି।
1: ଆଉ ଯେଉଁଥିପାଇଁ ବିଦେଶୀ କମ୍ପାନୀରୁ ସେମାନଙ୍କ ପାଇଁ ଭଲ ଭଲ ଅପରଚ୍ୟୁନିଟିସ୍ ମଧ୍ୟ ଆସିପାରୁଛି। ତେବେ ଏହି ସମସ୍ତ ସୁବିଧା ସହିତ କିଛି ଚ୍ୟାଲେଞ୍ଜ ମଧ୍ୟ ରହିଛି। AI ଯେତେ ଶକ୍ତିଶାଳୀ ହେଉଛି, ତାର ସେତେ ଅପବ୍ୟବହାର ମଧ୍ୟ ପଡୁଛି, ଯାହା ସମାଜରେ ଭ୍ରମ ଏବଂ ଅବିଶ୍ୱାସ ମଧ୍ୟ ସୃଷ୍ଟି କରୁଛି। ତେଣୁ ପ୍ରଯୁକ୍ତି ସହିତ ଡିଜିଟାଲ ସଚେତନତା, ନୈତିକତା ଏବଂ ଦାୟିତ୍ୱବୋଧ ମଧ୍ୟ ସମାନ ଭାବେ ଆବଶ୍ୟକ ରହିଛି। ସେଥିପାଇଁ ପ୍ରଯୁକ୍ତି ସହିତ ଡିଜିଟାଲ ସଚେତନତା, ନୈତିକତା ଏବଂ ଦାୟିତ୍ୱ ମଧ୍ୟ ସମାନ ଭାବେ ଆବଶ୍ୟକ। ମଣିଷର କଲ୍ୟାଣ ପାଇଁ ବିକଶିତ ହୋଇଥିବା ଏହି ପ୍ରଯୁକ୍ତି ବିଦ୍ୟା କେବେ ବି ସମାଜ ପାଇଁ ବିପଦର କାରଣ ନ ହୁଏ, ସେଥିପାଇଁ ଆମ ସମସ୍ତ ଯୁବପିଢ଼ିଙ୍କର ଏହା ହେଉଛି ଦାୟିତ୍ୱ ଏବଂ କର୍ତ୍ତବ୍ୟ। ତେବେ ଶ୍ରୋତା ବନ୍ଧୁ, ସମୟ ହେଇଗଲାଣି ଆଜିର କାର୍ଯ୍ୟକ୍ରମକୁ ଶେଷ କରିବାର, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

ତେବେ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମକୁ ସାରିବାର ସମୟ ହୋଇଗଲାଣି। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଛି ନିଜ ମତାମତ ଦେବାକୁ ବିଲକୁଲ ବି ଭୁଲିବେ ନାହିଁ। ଆପଣ ନିଜ ବହୁମୂଲ୍ୟ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001।

0: ଆମକୁ ସାରିବାର ସମୟ ହେଇଗଲାଣି। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଛି ନିଜ ମତାମତ ଦେବାକୁ ବିଲକୁଲ ବି ଭୁଲିବେ ନାହିଁ। ଆପଣ ନିଜ ବହୁମୂଲ୍ୟ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍କୋଡ଼ 752001।
1: ଯୁବବନ୍ଧୁ ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଏଥି ନିମନ୍ତେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ଼ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କ ଯୁବସାଥୀ ମୁଖ୍ୟଣ ପ୍ରଭା,
0: ମୁଁ ଭକ୍ତି,
1: ରହୁଛୁ।
0: ନମସ୍କାର। ଜୟ ଭାରତ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଯୁବବନ୍ଧୁମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଯୁବବାଣୀ। ଯୁବବାଣୀର ଆଜିର ଆମର ଏହି ପ୍ରାରମ୍ଭ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ କ୍ଷଣପ୍ରଭା ଷଡ଼ଙ୍ଗୀ ଏବଂ ଭକ୍ତିମୟୀ ସାବତ, ପ୍ରଯୋଜନା ଦିଲୀପ କୁମାର ନାୟକ।

କାର୍ଯ୍ୟକ୍ରମର ସୂଚନା ଶ୍ରୋତାବନ୍ଧୁ ଶୁଣନ୍ତୁ। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଗୋଟିଏ ଭକ୍ତିଗୀତ ଅନୁରାଧା ପଡ଼ୁଆରଙ୍କ କଣ୍ଠରେ, ପରେ ପରେ ସମବେତ କଣ୍ଠରେ ଗୋଟିଏ ଦେଶାତ୍ମବୋଧ ଗୀତ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:20 ଶୁଣିବେ, 6:30 ଉଦୟ ଭାରତ, ଆଞ୍ଚଳିକ ସମ୍ବାଦ 6:45, 6:55 ଆଜିର ପ୍ରସଙ୍ଗ କାର୍ଯ୍ୟକ୍ରମ ରହିଛି। ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 7:25 ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ହାଲଚାଲ। ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ ସନ୍ଧ୍ୟା 7:30 ଶୁଣିପାରିବେ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ସ୍ୱୟଂସୁଧା ଦାସ, ଅନୁପ କୁମାର ସାହୁ ଏବଂ ପ୍ରକାଶ କୁମାର ରଥ।

ଆଜି ଏହି କ୍ରମରେ ଶୁଣିପାରିବେ ପ୍ରାକୃତିକ ଚାଷ ଓ ରାସାୟନିକ ସାରର ଆର୍ଥନୈତିକ ତୁଳନା ଓ ବିଶ୍ଳେଷଣ। ଏହି ଆଲୋଚନାଟି କରିଛନ୍ତି ୟୁଟିର ଆସୋସିଏଟ୍ ପ୍ରଫେସର ସୂର୍ଯ୍ୟ ସିଦ୍ଧାନ୍ତ ରାୟ। ରାତି 8ଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରାତି 8:45, ରାତି 9ଟାରେ ନ୍ୟୁଜ୍ ଆଟ୍ 9, 9:15 ଶୁଣିପାରିବେ ସ୍ପଟଲାଇଟ୍ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ରାତି 9:30 ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ସେହିପରି ରାତି 10ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, 10:30 ଶୁଣିବେ କେତୋଟି ଜଗନ୍ନାଥ ଭଜନ, ରାତି 11ଟାରେ ହିନ୍ଦୀ ପରେ ଇଂରାଜୀରେ ସମ୍ବାଦ। ଏଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ଏଥର ଶୁଣନ୍ତୁ ଆସନ୍ତାକାଲିର ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି 6:05 ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ବନ୍ଦନା ଶୁଣିପାରିବେ। ଶ୍ରୀରାମଚରିତ ମାନସର 129ତମ ଅଧ୍ୟାୟ 6:40 ଶୁଣିପାରିବେ। ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନୀ 7:25, ପଲ୍ଲୀ ଗୀତ 7:40। ସେହିପରି 8:30 ଆସନ୍ତାକାଲି ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ। ଏହି କ୍ରମରେ ମହାସୁଆର ସେବା ସମ୍ପର୍କରେ ଶୁଣିପାରିବେ ଏକ ଆଲୋଚନା। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଦିନ 9ଟାରେ 9:30 ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। ଉପସ୍ଥାପନା ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ। ଦିନ 10ଟାରେ ଶୁଣିପାରିବେ ଆମର ତଥ୍ୟ ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମର ଉପରେ।

ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ ପାଣିପାଗ ସମ୍ପର୍କୀୟ ସୂଚନା। ଆଞ୍ଚଳିକ ପାଣିପାଗ ବିଶ୍ଳେଷଣ କେନ୍ଦ୍ର ସୂତ୍ରରୁ ପ୍ରକାଶ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ତାର ଆଖପାଖ ଅଞ୍ଚଳର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଅଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ସମୁଦ୍ର ଗର୍ଭକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଅଛି। ଆସନ୍ତା 2 ଦିନ ମଧ୍ୟରେ ପାଗରେ ସେପରି କୌଣସି ପରିବର୍ତ୍ତନର ସୂଚନା ନାହିଁ, ତେବେ ଚାଷୀମାନଙ୍କ ପାଇଁ ସେପରି କୌଣସି ସତର୍କ ସୂଚନା ନାହିଁ ଏବଂ ଆସନ୍ତା 2 ଦିନ ମଧ୍ୟରେ ପାଗରେ ମଧ୍ୟ ସେପରି କୌଣସି ପରିବର୍ତ୍ତନର ସୂଚନା ମଧ୍ୟ ନାହିଁ। ପାଣିପାଗ ସମ୍ପର୍କୀୟ ସୂଚନାଟି ଏଠି ଶେଷ ହେଲା।

ଆସନ୍ତୁ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ନେବା। ତା ପୂର୍ବରୁ ସେଇ ଜଗତକର୍ତ୍ତାଙ୍କର ପାଦ ତଳେ ଅର୍ପଣ କରିବା ଗୋଟିଏ ଭକ୍ତି ଅର୍ଘ୍ୟ। କଣ୍ଠଶିଳ୍ପୀ ହେଉଛନ୍ତି ଅନୁରାଧା ପୌଡ଼ୱାଲ।

49% ହେଉଛନ୍ତି ମହିଳା, କିନ୍ତୁ ଏକ ଦୁଃଖଦ ବାସ୍ତବତା ହେଉଛି ଭାରତର GDP ବା ମୋଟ ଘରୋଇ ଉତ୍ପାଦରେ ମହିଳାଙ୍କ ଅବଦାନ ମାତ୍ର 18%। ଏହି ପରିସଂଖ୍ୟାନ ଦେଖିଲେ ସ୍ୱାଭାବିକ ଭାବେ ପ୍ରଶ୍ନ ଆସେ, ଆମ ଦେଶର ମହିଳା ଶ୍ରମ ଶକ୍ତି କଣ କର୍ମଠ କି ପ୍ରତିଭା ପାଇଁ ନୁହନ୍ତି? ଉତ୍ତର ହେଉଛି ଆମ ନାରୀ ଶକ୍ତି ଅତ୍ୟନ୍ତ ପ୍ରତିଭାମୟୀ, ମାତ୍ର ସୁଯୋଗର ଅଭାବ ସେମାନଙ୍କୁ ବାନ୍ଧି ରଖିଥିଲା। ସମାଜ ଯେତେବେଳେ ନାରୀକୁ ଶିକ୍ଷା, ସୁରକ୍ଷା ଓ ସମ୍ମାନ ଦିଏ, ସେତେବେଳେ ସେ ନିଜର ସଂକଳ୍ପ ଓ ସୃଜନଶୀଳତା ଦେଇ କେବଳ ପରିବାର ନୁହେଁ ସମଗ୍ର ଦେଶର ଅର୍ଥନୀତିକୁ ସୁଦୃଢ଼ କରେ। ସେଥିପାଇଁ ତ ଆଜିର ଶାସନତନ୍ତ୍ର ପୂର୍ବର ମହିଳା କଲ୍ୟାଣରୁ ମହିଳା ନେତୃତ୍ୱରେ ବିକାଶ ଆଡକୁ ଏକ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଛି। ଏଥି ନିମନ୍ତେ ବିଧିବଦ୍ଧ ଭାବେ ନାରୀର ଶିକ୍ଷା, ଦକ୍ଷତା, କୌଶଳକୁ ଅଭିବୃଦ୍ଧି କରି ନାରୀର ଯୋଗଦାନକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ତରରେ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରରୁ ଅନେକ ନାରୀ କେନ୍ଦ୍ରିକ ଯୋଜନା ପ୍ରଣୟନ ହୋଇଛି। ତଥାପି ଯଦି ଦେଖିବା, ଏହି ରୂପାନ୍ତରଣର 3 ମୁଖ୍ୟ ସୋପାନ ରହିଛି। ଯେମିତିକି ପ୍ରଥମ ସୋପାନ ହିସାବରେ ଆମେ ଭାବିବା ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସମ୍ମାନ। ଜଣେ ମହିଳା ଭାବିଲେ ଦେଖି ନେତୃତ୍ୱ ନେବାର ସ୍ୱପ୍ନ କେମିତି ଦେଖିବ, ଯଦି ସେ ଦିନକୁ 8-10 ଘଣ୍ଟା କାଠ ଚୁଲିର ବିଷାକ୍ତ ଧୂଆଁରେ ସମୟ କାଟୁଥିବ କିମ୍ବା ନିଜକୁ ସୁରକ୍ଷିତ ମଣୁନଥିବ। ସେଥିପାଇଁ ତ ଅନ୍ୟତମ ନାରୀ କେନ୍ଦ୍ରିକ ଯୋଜନା ସବୁ ଯେମିତି ବେଟି ବଚାଓ ବେଟି ପଢାଓ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ କନ୍ୟା ଶିଶୁର ରକ୍ଷା ଓ ଭବିଷ୍ୟତକୁ ସୁରକ୍ଷିତ କରାଯାଇଛି, ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା ମାଧ୍ୟମରେ 10 କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ରନ୍ଧନ ଗ୍ୟାସ୍ ଦିଆଯାଇଛି। ଏହା ଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 70%ରୁ ଅଧିକ ଘର ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି, ଯାହା ସେମାନଙ୍କୁ ତାଙ୍କର ଆଇନଗତ ମାଲିକାନା ସ୍ୱତ୍ୱ ସହିତ ସାମାଜିକ ସମ୍ମାନ ଓ ଅଧିକାର ପ୍ରଦାନ କରିଛି। ଏ କିଛି ଛୋଟ କଥା ତ ନୁହେଁ। ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ସେମିତି 12 କୋଟି ଶୌଚାଳୟ ଯୋଗାଇ ଦେବା ସହିତ ଜଳ ଜୀବନ ମିଶନ ଦ୍ୱାରା ମହିଳାଙ୍କ ଦୈନନ୍ଦିନ ଦୂରରୁ ପାଣି ଆଣିବା ସଂଘର୍ଷକୁ ଲାଘବ କରିଛି। କେତେ ଛୋଟ ଛୋଟ କଥାରେ ଆମର ପ୍ରତ୍ୟେକଟି ଯୋଜନା ଆଜି ଗଢି ଉଠିଛି। ଏ ତ ଗଲା ଆମର ପ୍ରଥମ କଥା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସମ୍ମାନର କଥା। ଏବେ ଆସିବା ଦ୍ୱିତୀୟକୁ। ଦ୍ୱିତୀୟ ସୋପାନ ହେଲା ଅର୍ଥନୈତିକ ସ୍ୱାଧୀନତା। ଯେତେବେଳେ ମହିଳା ସାମାଜିକ ଭାବେ ସୁରକ୍ଷିତ ହୁଏ, ସେତେବେଳେ ସେ ନିଜ ପରିବାର ତଥା ସମାଜ ଓ ଦେଶର ବିକାଶ କଥା ଚିନ୍ତା କରିପାରେ। ଏହିଠାରେ ହିଁ ଅର୍ଥନୈତିକ ସ୍ୱାଧୀନତାର ମୂଳଦୁଆ ପଡେ ଏବଂ ଏହାକୁ ଆଖିରେ ଦେଖି ସରକାର 2021 ଓ 2022ରେ ଅଣସଂଗଠିତ ମହିଳା ଶ୍ରମ କ୍ଷେତ୍ର ଗୁଡକୁ ସରକାରୀ ଉଦ୍ୟମରେ ଅଧିକ ଗୁରୁତ୍ୱ ଦିଆଯାଇ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ ଗଠନ କରି ଗାଁ ଗାଁ ଓ ସହରରେ ସଂଗଠିତ କରିଛନ୍ତି। ଏହା ଛଡ଼ା ଜନଧନ ଯୋଜନା ମାଧ୍ୟମରେ 53%ରୁ ଅଧିକ ବ୍ୟାଙ୍କ ଖାତା ମହିଳାଙ୍କ ନାମରେ ଖୋଲାଯାଇ ସିଧାସଳଖ ସରକାରୀ ସହାୟତା ସେମାନଙ୍କ ହାତରେ ପହଞ୍ଚା ଯାଇଛି। ଏହା ତାଙ୍କୁ ଠକ, ଜାଲ ମଧ୍ୟସ୍ଥିଙ୍କ କବଳରୁ ରକ୍ଷା ବି କରିଛି। ସମଗ୍ର ଭାରତରେ 10 କୋଟିରୁ ଉର୍ଦ୍ଧ୍ୱ ମହିଳା ଆଜି ସ୍ୱୟଂ ସହାୟିକା ଗୋଷ୍ଠୀରେ ନିଜକୁ ସଂଗଠିତ କରିପାରିଛନ୍ତି। କୋଭିଡ ଲକଡାଉନ ସମୟରେ ଏହି ମହିଳାମାନେ ହିଁ ଆଗଧାଡିର ଯୋଦ୍ଧା ସାଜି ରାସନ ଓ ପନିପରିବା ଦୋକାନ ପରିଚାଳନା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହା ଛଡ଼ା ଐତିହାସିକ ସୁଭଦ୍ରା ଯୋଜନା ମାଧ୍ୟମରେ ଆଜି ଓଡ଼ିଶାର 1 କୋଟିରୁ ଅଧିକା ମହିଳାଙ୍କୁ ଆର୍ଥିକ ମୂଳପୁଞ୍ଜି ଭାବେ ଯୋଗାଇ ଦିଆଯାଇଛି। କିଛି ଛୋଟ କଥା ନୁହେଁ। ଏହା ଛଡ଼ା ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଆଜି ଗ୍ରାମୀଣ ମହିଳାମାନେ ବାର୍ଷିକ 1 ଲକ୍ଷରୁ ଅଧିକ ଆୟ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟର ରାଇମତୀ ଘେଉରିଆ, ଯାହାଙ୍କୁ ଆମେ ମାଣ୍ଡିଆ ରାଣୀ ବୋଲି ଜାଣିଛେ, ଏବଂ ମୟୂରଭଞ୍ଜର ସୁବାସା ମହନ୍ତ, ମାଣ୍ଡିଆ ମା, ଯେଉଁମାନେ ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ G20 ସମ୍ମିଳନୀ ପର୍ଯ୍ୟନ୍ତ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି। ଆଜି ଗାଁ ଗାଁରେ ମହିଳାମାନେ ଡ୍ରୋନ୍ ଦିଦି ସାଜି ଆଧୁନିକ କୃଷି ଡ୍ରୋନ୍ ଉଡାଉଛନ୍ତି। ଏହା ଛଡ଼ା ପ୍ରଧାନମନ୍ତୀ ମୁଦ୍ରା ଯୋଜନାରେ ଶତକଡା 68% ଋଣ ମହିଳା ଉଦ୍ୟୋଗୀଙ୍କୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଜୟନ୍ତୀ ମହାପାତ୍ରଙ୍କ ଭଳି ମହିଳାମାନେ ମାଣିକସ୍ତୁ ଆଗ୍ର ପ୍ରାଇଭେଟ ଜରିଆରେ ପଶୁପାଳନ ପରି ବ୍ୟବସାୟକୁ ଏକ ନୂତନ ଦିଗନ୍ତ ଦେଇଛନ୍ତି, ଯାହାଦ୍ୱାରା ସେ ଛେଳି ବ୍ୟାଙ୍କ ଗାଁ ଗାଁରେ ପ୍ରତିଷ୍ଠା କରି ଏକ ନୂତନ ବ୍ୟବସାୟର ଶୁଭାରମ୍ଭ କରିଛନ୍ତି। ଇଏ ତ ଗଲା ଆମ ଦ୍ୱିତୀୟ ସୋପାନ କଥା। ବର୍ତ୍ତମାନ ଆସିବା ତୃତୀୟ ସୋପାନକୁ। ତ ଏଇ ତୃତୀୟ ସୋପାନ ହେଉଛି ଆମ ରାଜନୈତିକ ନେତୃତ୍ୱ କ୍ଷମତା।

0: ଏହା ହେଉଛି ଏ ଯାତ୍ରାର ସର୍ବୋଚ୍ଚ ଶିଖର ଯାହା ରାଜନୈତିକ ଭାଗିଦାରୀ କଥା କହେ। ଯେଉଁ ପର୍ଯ୍ୟନ୍ତ ମହିଳାମାନେ ନିଜକୁ ସଂସଦ ବା ବିଧାନସଭାରେ ଉପଯୁକ୍ତ ସଂଖ୍ୟାରେ ଉପସ୍ଥାପିତ ନ କରି ନିଜର ସୁବିଧା ଅସୁବିଧା ଭଲ ମନ୍ଦ କଥା ନ ଉଠେଇ ପାରିବେ ସେ ପର୍ଯ୍ୟନ୍ତ ଏ ଯୋଜନାର ସଫଳ ମୂଲ୍ୟାୟନ କେବେ ବି ହୋଇପାରିବ ନାହିଁ। ଆଜିର ନାରୀ କେବଳ ଆଉ ନିରବ ଭୋଟର ନୁହେଁ, ସେ ଏକ ଶକ୍ତିଶାଳୀ ଷ୍ଟ୍ରାଟେଜିକ୍ ଭୋଟ ବ୍ୟାଙ୍କ ସାଜିଛି ଏବଂ ସରପଞ୍ଚରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ନେତୃତ୍ୱ ନେଉଛି। ଏହା ସତ୍ତ୍ୱେ ବି ମହିଳା ସଶକ୍ତିକରଣରେ ରାସ୍ତାରେ ଅନେକ ଘାତ ପ୍ରତିଘାତ ଓ ବାଧା ବିଘ୍ନ ରହିଛି, ଯେମିତିକି ଆମ ସାମାଜିକ ଓ ସାଂସ୍କୃତିକ ବାଧା। ଆଜି ବି ଆମେ ଏକ ପୁରୁଷ କେନ୍ଦ୍ରିକ ସାମାଜିକ ବ୍ୟବସ୍ଥାରେ ବଞ୍ଚୁଛେ, ଯେଉଁଠି ପାଠ ଠାରୁ ଆରମ୍ଭ କରି ସୁବିଧା ସୁଯୋଗ ଓ ସମ୍ପତ୍ତି ବାଡ଼ି କ୍ଷେତ୍ରରେ ପୁଅଙ୍କ ତୁଳନାରେ ଝିଅଙ୍କୁ ଗୌଣ ମନେ କରାଯାଏ। ଆଜି ବି ଅନେକ ଚଳଣିରେ ଝିଅକୁ କେବଳ ଅନ୍ୟର ଘର ସଂସାର ସମ୍ଭାଳୁଥିବା ପରଗୋତ୍ରୀ ଭାବେ ଗଣାଯାଏ। ଆଜି ବି ଜାତି ଧର୍ମ ନିର୍ବିଶେଷରେ ନାରୀଟି ସାମାଜିକ ତଥା ଘରୋଇ ହିଂସା ଓ ପାଶବିକ ଅତ୍ୟାଚାରର ଶିକାର ହୁଏ। ଏମିତିରେ ବି ଦେଖାଯାଇଛି ମହିଳାମାନଙ୍କୁ ସୁଯୋଗ ସୁବିଧା ପ୍ରଦାନ କଲେ ସେମାନେ ଖେଳ, ସଙ୍ଗୀତ, ଗୀତ, ବ୍ୟବସାୟ ଅନେକ କ୍ଷେତ୍ରରେ ଆଜି ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିଛନ୍ତି। ସେଥିପାଇଁ ତ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଅନେକ ଥର ଅନେକ ସଫଳ ଉଦ୍ୟୋଗୀ ମହିଳା, ସେ ଚାଷୀ ହୁଅନ୍ତୁ, ସେ ବୁଣାକାର ହୁଅନ୍ତୁ, ସେ ଖେଳାଳି ହୁଅନ୍ତୁ କି ସେ ଜଣେ ବୈଷୟିକ କୌଶଳୀ ମହିଳା ହୁଅନ୍ତୁ, ସମସ୍ତଙ୍କର ଉତ୍କୃଷ୍ଟତାକୁ ପ୍ରତିପାଦିତ କରି ଆମକୁ ପ୍ରୋତ୍ସାହନ ଦେଇଛନ୍ତି ଆଗକୁ ବଢିବା ପାଇଁ। ଆଜି ଏଇ ସବୁ ଯୋଜନା ମାନଙ୍କର ସଫଳ ରୂପାୟନ ତ ହେଲା ଆଜି ଷ୍ଟାର୍ଟଅପ୍ କୁହନ୍ତୁ, ଏଇ ସରକାରୀ ପ୍ରଚେଷ୍ଟାର ଫଳ ହିଁ ଆମେ ଆଜି ଆଖି ଆଗରେ ଦେଖୁଛେ। ସେ ମିଜାଇଲ ଓମ୍ୟାନ ଡକ୍ଟର ଥେସିସ୍ ଓମାସ ହୁଅନ୍ତୁ, ତାମିଲନାଡୁ ଇଟାଭାଟିର ଦାଦନ ଶ୍ରମିକ ଉଦ୍ଧାର କରିଥିବା ମାନସୀ ବହରିଆ ସାମାଜିକ କର୍ମୀ ହୁଅନ୍ତୁ, ବା ନାଇକାର ପ୍ରତିଷ୍ଠାନ ଫାଲଗୁନି ନେୟାର ହୁଅନ୍ତୁ, ବା 16,000 kilometer ବିମାନ ଉଡାଇଥିବା କ୍ୟାପ୍ଟେନ ଜୟା ଅଗ୍ରୱାଲ, ଏମାନେ ସମସ୍ତେ ପ୍ରମାଣିତ କରିଛନ୍ତି ଯେ ସୁଯୋଗ ମିଳିଲେ ନାରୀ ଗବେଷଣାରୁ ଆରମ୍ଭ କରି ବ୍ୟୋମଯାନ ଚାଳନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶୀର୍ଷକୁ ଯାଇପାରେ। 2047ର ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ମହିଳାମାନଙ୍କୁ ସାଥିରେ ନେବାକୁ ପଡିବ। ମହିଳାମାନଙ୍କ କାନ୍ଧରେ କାନ୍ଧ ମିଳାଇ ହିଁ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ, କେବଳ ସରକାରଙ୍କ ଉପରେ ତ ଦାୟିତ୍ୱ ଛାଡି ଦେଇ ହେଲେ ହବନି। ସରକାରଙ୍କ ପ୍ରଚେଷ୍ଟା ଛଡା ସମାଜର ଦୃଷ୍ଟିଭଙ୍ଗୀ ମଧ୍ୟ ଏଥିପ୍ରତି ବଦଳିବା ଦରକାର। କାରଣ ଯେତେବେଳେ ଦେଶର ଜନସଂଖ୍ୟାର 50% ପାଖାପାଖି ନାରୀ ରହୁଛନ୍ତି, ସେତେବେଳେ ନାରୀଙ୍କୁ ଅବହେଳା କରି କେବେ ବିକଶିତ ଭାରତର ସ୍ୱପ୍ନ ଦେଖି ହୁଏ ନା। ତେଣୁ ନାରୀର ପ୍ରଗତି ହିଁ ଦେଶର ପ୍ରଗତି, ଏକଥା ଘର ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସମସ୍ତେ ଭାବିବା ଉଚିତ। ଯାହା ସରକାର ହୃଦୟଙ୍ଗମ କରିଛନ୍ତି ତାହା ସମାଜ ବି ଭାବିବା ଉଚିତ। ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ ହେଉ।
1: ଶୁଣୁଥିଲେ ଆଲୋଚନା, ନାରୀ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ ବିକଶିତ ଭାରତର ମୁଖ୍ୟ ସୋପାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ବିନ୍ଦୁ ନିବେଦିତା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9,00,000 ଚାରାରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ଼ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇ

0: ବର୍ଷରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯେଉଁ ବଡ଼ ବଡ଼ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯେଉଁ ନଦୀ ଗୁଡ଼ିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ପ୍ରଶସ୍ତରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ, ଏଇଭଳି ଯେଉଁ ମିଶନ କରାହେଇଛି ସେ ମିଶନ ଅଧୀନରେ ଏ କାମ ସବୁ କରାଯାଉଛି ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9 ଲକ୍ଷରୁ ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କି ନାମ ଅଭିଯାନରେ ଓଡ଼ିଶାର 8 କୋଟି 12 ଲକ୍ଷ ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ 1ରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜି ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା 2 ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ 2-ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା, ସଂସ୍କୃତି, ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ, ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣା ବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ ଦଲିଲ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
2: ବାକିଟା ସବୁ ଅନଲାଇନ୍ରେ ପ୍ରଦାନ କରାହେଇଛି। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କ୍ୟାସ୍ଲେସ୍ କରିବୁ। ଗୋଟିଏ ପଇସା ମଧ୍ୟ କ୍ୟାସ୍ ଟ୍ରାଞ୍ଜାକ୍ସନ୍ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି

ର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣ

କରିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟାବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାର କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଲକ୍ଷ ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ଼ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 କୋଟିରୁ ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24 କୋଟି 70 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ ଆପଣ
1: ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM ଆରମ୍ଭ କରିବା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ହିରୋ ସୌରିନ ଭଟ୍ଟ ଏବଂ ପାମେଲା ଜେନ୍ ଗାଇଛନ୍ତି। ବସନ୍ତରାଜ ସାବଙ୍କ ରଚନା, ସଙ୍ଗୀତକାର ଦୀପକ କୁମାର।

0: ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୈତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତ୍ରାସବାଦ କାର୍ଯ୍ୟକଳାପ

0: ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ ସାଉଥରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
1: भारत इंडोनेशिया का स्ट्रेटेजिक ट्रस्ट इंडो पैसिफिक में स्टेबिलिटी का मजबूत आधार बनेगा। हमारी साझेदारी केवल दो देशों का संबंध नहीं है, यह इंडो पैसिफिक की स्टेबिलिटी, ग्लोबल साउथ की शक्ति और विश्व के शेयर्ड फ्यूचर में विश्वास का संकल्प है।
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ୟୁପିଆଇ ସମେତ ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଔର ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହିଁ ଶେୟାର ନହିଁ କରତେ, ହମାରି ହିଷ୍ଟ୍ରୀ ବି ଶେୟାର୍ଡ ହେ। ହମାରା ସମ୍ବନ୍ଧ ରାମାୟଣ ଔର ମହାଭାରତ କି ବିରାସତ ହେ। ବୋରୋବୁଦୁର ଔର ପ୍ରଭାନନ୍ଦ ଜେସି अद्भुत स्मारकों के जरिए जुड़े हैं, हम इंडोनेशिया के राष्ट्रीय प्रति गरुड़ा से जुड़े हैं।
0: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପକ୍ଷ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस, ओवरसीज कैंपस इंडोनेशिया की संगासरी एसईजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर, अभी माननीय प्रधानमंत्री इंडोनेशिया की दौरे में है, उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईआईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुचंती आकाशवाणी रो। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000 ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 2,000,000 ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷି କ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷିକ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100-200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
3: प्रधानमंत्री जी के विजन के कारण भारत की कृषि तेजी से बदल रही है।

0: ଜିଲ୍ଲାପାଳ ମାନ୍ୟବର ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ ସାଂସଦମାନେ ବିଧାୟକମାନେ ପୂର୍ବତନ ବିଧାୟକମାନେ ଯେଉଁମାନେ ବି ଯୋଡ଼ି ହୋଇଛନ୍ତି ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୁରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୁରା ହେବ ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ହେବ ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳିଆ ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
1: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8 ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ମହିଳାଙ୍କ ସମେତ ମୋଟ 3011 ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସାନ୍ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ସ୍ୱୟଂ ସୁଧା ଦାସ, ଅନୁପ କୁମାର ସାହୁ ଏବଂ ପ୍ରକାଶ କୁମାର ରଥ।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
4: ହେଇଟି ଦେଖ, ମୁଁ କେତେବେଳୁ କୋଠ ଘରକୁ ଆସିଲିଣି। ହେଇଟି ଅନାମକୁ କହିଥିଲି ଆଉ ଜଗାନକୁ କହିଥିଲି, ଟିକେ ବେଗି କୋଠ ଘରକୁ ଆସିବ, ଆଜି କୋଠ ଘରେ କେତେ ଆଲୋଚନା ଅଛି ଆଉ ସବୁ ଶୁଣିବା। କିନ୍ତୁ ଜଗାନଙ୍କର ଦେଖା ନାହିଁ କି ସେ ଅନାମର ମଧ୍ୟ ଦେଖା ଦର୍ଶନ ନାହିଁ। ମୁଁ କୋଠ ଘରକୁ ଭଲକିରି ପରିଷ୍କାର ପରିଚ୍ଛନ୍ନ କରିଦିଏ, ବସି ପଡ଼େ, ତାପରେ ଯାଇ ଯୋଉ କଥା କିଏ କେତେବେଳକୁ ଆସୁଛି ଆସୁ।
5: ଇଏ ସୁଧାପା ନମସ୍କାର।
4: ହଁ ନମସ୍କାର ବାପା, ନମସ୍କାର।
5: ହେଇପା ଜଗାନା ଆସିଲେଣି।
4: ଆଲୋ ଆଲୋ, ହଜିଲା ବଳଦ ହଜିଲା ଠେଇ।
6: କେମିତି ଆସିବିନି ବାପା ଅନାମ। ଇ ଯୋଉ ପାଗ ଧୀରେ ଧୀରେ ବଦଳୁଛି, ଟିକେ ଗରମରୁ ଥଣ୍ଡା ହେଲାଣି, ତେଣୁ କୋଠ ଘରକୁ ଏଥର ନିଇତି ଆସିବା।
4: ଏଇଠି ଜଗାନା ଆଗ ଓଳିକି ହଉଛି ଓଳିକିବା।
6: ହଉ ହଉ, ଯେ କଥା କଣ ସୁଧା, ତମର ଚାଷବାସ କେମିତି ଚାଲିଛି, ଦେହପା କେମିତି ଅଛି?
4: ଦେହପା ଏକ ରକମ ଭଲ ଅଛି, ଆଉ ତମେ ତ ଜାଣିଛ ଯେ ପାଗର କୋଉଭଳି ଭାବରେ ପରିବର୍ତ୍ତନ।

0: ଘଟୁଛି, ଆଉ କେତେବେଳେ ଖରା ହଉଛି ଯୋ, କେତେବେଳେ ବର୍ଷା ଲାଗିଛି ତ ଲାଗିଛି। ଆଉ ଏଇ ଯୋଉ ବର୍ଷାରେ ଟିକେ ଓଦା ହେଇଗଲେ ତମେ ତ ଜାଣିଥିବ ଜଗନା, ଜ୍ଵର, ଥଣ୍ଡା, କାଶ ଏମିତି ଲାଗି ରହୁଛି ଯେ ଆଉ ଦେହ କସମସ ଲାଗୁଛି, କିଛି କାମ କରିବାକୁ ଭଲ ଲାଗୁନି।
1: ଏଇଠି ଅପା ତମେ ଖାଲିଟାରେ ଆମ ଉପରେ ରାଗୁଛ, ଏଥର କାରଣ ବୁଝିଲ ନା? ଦେଖ ଦି ଜଣ ଯାକ ଆମେ ଓଦା ସୁଡୁବୁଡୁ, ପୁରା ବାଟ ସାରା ବର୍ଷା, ସେଇଥିପାଇଁ ପୁରା ଆସିବାକୁ ବିଳମ୍ବ ହେଲା।
0: ହଁ ଯାହା ହଉ, ବିଳମ୍ବ ହଉ ପଛେ, ତମେ ଦିହେ ପଳି ଆସିଲ ସେଟା ବହୁତ ଭଲ କଥା। ହେଲେ ଜଗାନା ଏ ନାମ, ଆଉ ଆମର ଯୋଉ ବନ ମହୋତ୍ସବ ସପ୍ତାହ ଚାଲିଥିଲା ସେଇ ଉପରେ ଆମ ସରପଞ୍ଚ ବାବୁ ମ କେତେ କଣ ସବୁ କହିଲେ, ଆମ ଗାଁରେ ଯୋଉ ଗଛ କେମିତି ଲଗେଇବା, ଗଛ କେମିତି ନ କାଟିବା, ସେଇ ଉପରେ ଭଲ ଭାବରେ କହିଲେ, ଯାହାଦ୍ୱାରା କି ଆମେ ସବୁବେଳେ ଚାହିଁବା ଯେ ଗଛ ହିଁ ଜୀବନ, ଆଉ ଗଛ ଦ୍ଵାରା ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପାଉଛେ, ଗଛ ଦ୍ଵାରା ଆମେ ବଞ୍ଚୁଛେ, ନା କଣ କହୁଛ କହୁନ ଜଗନ୍ନା?
2: ସତ କଥା ବାପା ଅନାମ। ଏ ଯୋଉ ବନ ମହୋତ୍ସବ ସପ୍ତାହ ଚାଲିଛି, ଇଏ ହଉଛି ଏକ ପ୍ରକାର ସମସ୍ତଙ୍କୁ ସଚେତନ କରିବାର ସମୟ ଯେ ଆମେ ଜଙ୍ଗଲ ସୃଷ୍ଟି କରିବା, ଆମେ ଗଛ ଲଗେଇବା। ଯୋଉ ସହରୀକରଣ ନାଁରେ ଖାଲି କଂକ୍ରିଟର ଜଙ୍ଗଲ ସୃଷ୍ଟି କରାଯାଉଛି, ତାପମାତ୍ରା ବଢିଯାଉଛି, ତେଣୁ ଆମେ ଗଛ ଲଗେଇ ଚାଲିବା
1: ନିହାତି। ବର୍ତ୍ତମାନ ଯୋଉ ଜଳବାୟୁରେ ଅକସ୍ମାତ ପରିବର୍ତ୍ତନ ଦେଖାଦେଉଛି, ଆଉ ଯାହାର ପ୍ରଭାବ ସିଧା ସଳଖ ଆମ ମଣିଷ ଜାତି ଉପରେ ପଡୁଛି, ସେଇ ବିପଦକୁ ଟାଳିବା ପାଇଁ ଏ ବନ ମହୋତ୍ସବ ସପ୍ତାହଟି ଗୋଟିଏ ବଢିଆ ଯୁଗାନ୍ତକାରୀ ପଦକ୍ଷେପ।
2: ସତ କଥା ସୁଧା।
0: ହଁ,
2: ଆମର ଯୋଉ ଚାଷୀ ଭାଇ ଭଉଣୀ ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଏଇ ବନ ମହୋତ୍ସବ ସପ୍ତାହରେ ସେମାନେ ଯଥା ସାଧ୍ୟ ଯଥେଷ୍ଟ ଗଛ ଲଗେଇ ଚାଲନ୍ତୁ।
0: ଆମେ ଏମିତି ଆଲୋଚନା କରୁଥିଲେ କରୁଥିବା ଜଗାନା, ହେଇଠି ଅନାମ କଣ ଚୁପ ହେଇକି ବସିଲାଣି, ଆସ ସଞ୍ଜବୁଡ଼ ଗୋଟିଏ ଭକ୍ତି ଗୀତ ଶୁଣିବା, ତାପରେ ଆମ କାର୍ଯ୍ୟକ୍ରମକୁ ଆଗେଇ ନବା।
2: ଚାଲ ଶୁଣିବା।

0: ବୁଝିଲ ସୁଧା?
1: ହଁ,
0: ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା, ଆଉ କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ଆଲୋଚନାକୁ।
1: ଆଲୋଚନାକୁ ଯିବା ଯେ, କିନ୍ତୁ ତା ପୂର୍ବରୁ ନବା ସରକାରଙ୍କର ଗୋଟିଏ ବିଜ୍ଞାପନ।
0: ହଉ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
3: ମିଳିବ ପେନ୍ସନର ସାହାରା, କୃଷକ ହେବନି ବେସହାରା, ଯୋଡ଼ିବ ଖୁସି ସହିତ ସମ୍ପର୍କ, କଟିବ ସୁଖରେ ବାର୍ଦ୍ଧକ୍ୟ, ସୁରକ୍ଷିତ ହେବ ଅନ୍ନଦାତା, ସୁରକ୍ଷିତ ହେବ ଅନ୍ନଦାତା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18 ରୁ 40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
2: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
1: ହଉ, ବିଜ୍ଞାପନ ପରେ କଣ ରହିଲା ଜଗାନା?
0: ଆଲୋଚନା।
1: ହଁ ଜଗାନା, ଆଜି ଆମର ଆଲୋଚନା ରହିଛି ଯେ ପ୍ରାକୃତିକ ଚାଷ ଓ ରାସାୟନିକ ଚାଷର ଅର୍ଥନୈତିକ ତୁଳନା। ଏହି ସମ୍ପର୍କରେ କହିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ସିଦ୍ଧାନ୍ତ ରଥ, କୃଷି ଅର୍ଥନୈତିକ ବିଭାଗ, କୃଷି ଅନୁଷ୍ଠାନ, ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର। ତେବେ ଆଲୋଚନାକୁ ଆରମ୍ଭ କରିବା।
0: ଆରମ୍ଭ କରିବା।
1: ହେଇଟି ଅନାମ ତ ଚୁପ ହେଇକି ବସିଥିଲା, କଣ ଟିକେ ମୁହଁ ଟେକି ଚାହିଁଲାଣି। ଅନାମ, ଏ ବାପା, କଣ ଆଲୋଚନାକୁ ଆରମ୍ଭ କରିବା ଟି?
5: ଆଉ ପଚାରିବାର ଅଛି ଅପା, ଆଲୋଚନାକୁ ଜଲ୍ଦି ଆରମ୍ଭ କଲେ ଆମେ ବିଶେଷଜ୍ଞ ଠାରୁ କିଛି କଥା ଶୁଣିବା, ଆଉ ଚାଷୀ ଭାଇ ଭଉଣୀ ମାନେ ଶୁଣିବେ ନା। ଆଉ
1: ଆଜି ଆମର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ରହିଛି ଯାହାକି ଆମର କୃଷିର ଅର୍ଥନୈତିକ ଉପରେ ଗୁରୁତ୍ୱ ଦଉଛି। ଆଜିର ଆଲୋଚନା ହଉଛି ଆମର ପ୍ରାକୃତିକ ଚାଷ ଓ ରାସାୟନିକ ଚାଷର ଅର୍ଥନୈତିକ ତୁଳନା ବା ଏହାର ବିଶ୍ଳେଷଣ ପଦ୍ଧତି। ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ସହକାରୀ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ସିଦ୍ଧାନ୍ତ ରଥ, କୃଷି ଅର୍ଥନୈତିକ ବିଭାଗ, କୃଷି ଅନୁଷ୍ଠାନ, ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର। ତେବେ ଆମେ ସାର୍ଙ୍କୁ ସ୍ୱାଗତ କରିବା। ସାର୍ ନମସ୍କାର, ଆପଣଙ୍କୁ ଆମ କୋଠକରେ ଅନେକ ଅନେକ ସ୍ୱାଗତ। ସାର୍, ଆଜି ଯେଉଁ ଆମର ଆଲୋଚନାଟି ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, କାରଣ ଆମେ ଯାହା ବି ଚାଷ କରିବା ସବୁର ମୂଳରେ ହେଉଛି ଅର୍ଥ। ଆଉ ଚାଷୀଟିଏ ଯଦି ଚାଷ କରିବ ଆଉ ଅର୍ଥ ଯଦି ସେ ଠିକ ଭାବରେ ନ ପାଇବ, ତାହେଲେ ସେ ଚାଷରେ ନିଶ୍ଚିତ ଭାବରେ ସେ ତାର ମାନେ ମନୋବଳ ଭାଙ୍ଗିଯିବ। ତେବେ ପ୍ରଥମେ ଆମେ ଆଲୋଚନା କରିବା ପ୍ରାକୃତିକ ଚାଷ ଓ ରାସାୟନିକ ଚାଷ କଣ, ଏଇ ଦୁଇ ପଦ୍ଧତି ମଧ୍ୟରେ ମୌଳିକ ପାର୍ଥକ୍ୟ କଣ ରହିଛି।
6: କୃଷି କେବଳ ଖାଦ୍ୟ ଉତ୍ପାଦନର ମାଧ୍ୟମ ନୁହେଁ, ଏହା ଲକ୍ଷ ଲକ୍ଷ ପରିବାରର ଜୀବିକାର ଆଧାର। ତେଣୁକରି ସମୟ ବଦଳିବା ସହିତ ଚାଷ ପଦ୍ଧତି ମଧ୍ୟ ବଦଳିଛି। ଅଧିକ ଅମଳ ପାଇଁ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ବଢ଼ିଛି। ଅନ୍ୟପକ୍ଷରେ ମାଟିର ସ୍ୱାସ୍ଥ୍ୟ, ପରିବେଶ ଓ ମଣିଷର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାକୃତିକ ଚାଷ ପ୍ରତି ଆଗ୍ରହ ମଧ୍ୟ ବଢ଼ୁଛି। ତେଣୁକରି ରାସାୟନିକ ଚାଷରେ ଉନ୍ନତ ବିହନ, ରାସାୟନିକ ସାର, କୀଟନାଶକ ଓ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଏ। ଏହାଫଳରେ ସ୍ୱଳ୍ପ ସମୟରେ ଅଧିକ ଉତ୍ପାଦନ ମିଳେ, ତେଣୁ ଅନେକ ଚାଷୀ ଏହାକୁ ଆପଣାନ୍ତି। ଅନ୍ୟପକ୍ଷରେ ପ୍ରାକୃତିକ ଚାଷରେ ଗୋବର ଖତ, ଜୀବାମୃତ, ଜୈବ କୀଟନାଶକ ଓ ସ୍ଥାନୀୟ ଜୈବିକ ସମ୍ପଦର

0: ବ୍ୟବହାର କରାଯାଏ। ଏଥିରେ ବାହାରୁ କିଣିବାକୁ ପଡୁଥିବା ସାମଗ୍ରୀ କମ୍ ଥିବାରୁ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଏ।
1: ଆପଣ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝେଇ କୁହନ୍ତୁ ଯେ ଆମେ ପ୍ରାକୃତିକ ଚାଷ ବା ଯୋଉ ଜୈବିକ ଚାଷ ଯୋଉ କହୁଛେ ତାକୁ ଆମେ କାହିଁକି ଗୁରୁତ୍ୱ ଦବା, କାରଣ ରାସାୟନିକ ଚାଷକୁ ଯଦି ଆମେ ଗୁରୁତ୍ୱ ଦଉଛେ ବା ଆମେ ଯୋଉମାନେ ସହଳ ମାନେ ଆମଦାନୀ କରିବା ପାଇଁ ଚାହୁଁଛନ୍ତି ବା ଜଲ୍ଦି ସେମାନେ କେମିତି ତାଙ୍କର ଚାଷଟି ହେଇଯାଉ ବୋଲି ଭାବୁଛନ୍ତି, ତା ଦ୍ଵାରା କଣ ହଉଛି ନା ଆମର ମାଟିର ତ କ୍ଷତି ହଉଛି, ଆମ ଶରୀର ମଧ୍ୟ କ୍ଷତି ହଉଛି, ତେଣୁ ଏଇ ସମ୍ପର୍କରେ ଆପଣ କଣ କହିବେ?
0: ଦେଖନ୍ତୁ, ରାସାୟନିକ ଚାଷରେ ବିହନ ହଉ, ସାର ହଉ, କୀଟନାଶକ ସବୁ ମିଶିକରି ଉତ୍ପାଦନ ଖର୍ଚ୍ଚ ବଢିଯାଏ। ଯଦି ବଜାରରେ ଫସଲ ଦର କମିଯାଏ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଘଟେ ତେବେ କୃଷକଙ୍କ ଲାଭ କମିଯାଏ। ଏହା ସତ୍ୟ ଯେ ଜୈବିକ ଚାଷରେ ପ୍ରଥମ 3-4 ବର୍ଷ ପର୍ଯ୍ୟନ୍ତ ଅମଳ କିଛି କମ୍ ହୋଇପାରେ, କିନ୍ତୁ ମାଟିର ଉର୍ବରତା ବୃଦ୍ଧି ପାଇବା ସହିତ ଉତ୍ପାଦନ ସ୍ଥିର ହୁଏ ଏବଂ ଖର୍ଚ୍ଚ କମ୍ ରହିବାରୁ ଲାଭ ବଢିପାରେ। ତେଣୁକରି ଆମେ କହିବା, ଯଦି କୃଷି ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଟ ଆୟ ଅପେକ୍ଷା ବା ଯୋଉଟାକି ଗ୍ରସ୍ ଇନକମ୍ କହୁଛେ ତା ଅପେକ୍ଷା ନେଟ୍ ଇନକମ୍ ବା ଲାଭକୁ ଆମେ ବେଶୀ ଗୁରୁତ୍ୱ ଦେବା। ଉଦାହରଣ ସ୍ୱରୂପ 130,000 ଫସଲ ବିକ୍ରି କରି 100,000 ଖର୍ଚ୍ଚ କରିଥିବା, ଲାଭ ଆମର ଆସିବ 30,000 ଟଙ୍କା। ସେଇଭଳି ଭାବରେ 80,000 ଟଙ୍କାର ଫସଲ ବିକ୍ରି କରି ଖର୍ଚ୍ଚ କରିଥିବା 30,000 ଟଙ୍କା, ତ ଲାଭ ଆସିବ 50,000 ଟଙ୍କା। ଏଇଥିରେ ଯୋଉଥିରେ 50,000 ଆମେ ଲାଭ ପାଉଛେ ସେଇଟା ହିଁ ଆମ ପାଇଁ ଉପଯୁକ୍ତ। ତେଣୁକରି ଆମେ ଯଦି ଦୀର୍ଘମିଆଦୀ ହିସାବରେ ଦେଖିବା ତାହେଲେ ଜୈବିକ ପଦ୍ଧତି ବା ପ୍ରାକୃତିକ ପଦ୍ଧତିରେ ଚାଷ କଲେ ଆମକୁ ଅଧିକ ଲାଭବାନ ହବ।
1: ଯାଉ ସାର୍, ବହୁତ ବଢିଆ କଥା କହିଲେ, କାରଣ ଆମେ ସମସ୍ତେ ଚାହିଁବେ ଯେ ଚାଷୀ ଭାଇ ଭଉଣୀ ମାନେ ଜୈବିକ ପଦ୍ଧତିକୁ ଆପଣାନ୍ତୁ। ତେବେ ଏଇ ଯୋଉ ଜୈବିକ ଚାଷ ଯୋଉ ଆମେ କରିବା ବା ଯୋଉ ବିଶ୍ଳେଷଣ କରିବା, ଏହାର ଅର୍ଥନୈତିକ ଆମେ କିଭଳି ଭାବରେ କରିବା ଯାହାଦ୍ୱାରା କି ଚାଷୀଟିଏ ଲାଭବାନ ହେଇପାରିବ, ଆଉ ତା ସହିତ ସେମାନେ ଯୋଉ ରାସାୟନିକ ପଦ୍ଧତିକୁ ମଧ୍ୟ ଯୋଉ ଚୟନ ବି କରୁଛନ୍ତି କିଛି ମାତ୍ରାରେ, ସେ ଦୁଇଟା ଯାକ ଆମେ ସମନ୍ୱୟ କେମିତି ରକ୍ଷା କରିବା?
0: ଦେଖନ୍ତୁ, ଜୈବିକ ପଦ୍ଧତି ଆଉ ରାସାୟନିକ ପଦ୍ଧତି ଦୁଇଟାରେ ଆମେ ସମନ୍ୱିତ ରକ୍ଷା କରିବାକୁ ବାଧ୍ୟ। ଯଦି ଆମେ କେବଳ ରାସାୟନିକ ଚାଷ କରିବା ବା କେବଳ ଜୈବିକ ଚାଷ କରିବା ତାହେଲେ ଆମେ ସେତେଟା ଲାଭପ୍ରଦ ହେଇପାରିବା ନାହିଁ, କିନ୍ତୁ ଗୋଟେ ସମନ୍ୱୟ ରକ୍ଷା କରି ଆମେ ଦୁଇଟା ଯାକ ପଦ୍ଧତିକୁ ଏଭଳି ଭାବରେ ବାଛିବା ଯେମିତିକି ଆମର ଠିକସେ ଆମେ ଚାଷ କରିପାରିବା।
1: ତେବେ ସାର୍, ଓଡ଼ିଶାରେ ବର୍ତ୍ତମାନ କେତେ ପ୍ରତିଶତ ଚାଷୀ ରାସାୟନିକ ଓ ପ୍ରାକୃତିକ ଚାଷ କରୁଛନ୍ତି?
0: ବର୍ତ୍ତମାନ ସମୟରେ ଓଡ଼ିଶାରେ ପ୍ରାୟ 85-90% ଚାଷୀ ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳ, କିନ୍ତୁ ଗତ 5 ବର୍ଷରେ ପ୍ରାକୃତିକ ଓ ଜୈବିକ ଚାଷ ଆଡକୁ ଚାଷୀଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି, ଯାହା 5-10% ଅଛି।
1: ତେବେ ଆମେ ଆଉ ଥରେ ମଧ୍ୟ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନେ ସବୁବେଳେ ଚେଷ୍ଟା କରନ୍ତୁ ଯେ ଜୈବିକ ପଦ୍ଧତିକୁ ଆପଣାନ୍ତୁ। ତେବେ ସାର୍, ମୁଁ ଏଇଠି ମଧ୍ୟ ଆଉ ଟିକେ ପଚାରିବା ପାଇଁ ଚାହିଁବି ଯେ ଆମେ ଯୋଉ ପ୍ରାକୃତିକ ଚାଷ କରିବା ତାର ଅର୍ଥନୈତିକ ବିଶ୍ଳେଷଣ ଆମେ କେମିତି କରିବା?
0: ଧରନ୍ତୁ, ରାସାୟନିକ ଚାଷ କରୁଛେ, ରାସାୟନିକ ପଦ୍ଧତିରେ ଚାଷ କଲେ ଆମକୁ ଏକର ପିଛା ଧାନ ଚାଷ କଲେ 18,000-22,000 ଟଙ୍କା ଖର୍ଚ୍ଚ ହବ। ଠିକ ସେହି ହିସାବରେ ଜୈବିକ ପ୍ରଣାଳୀରେ ଆମେ ଯଦି ଧାନ ଚାଷ କରିବା ଗୋଟେ ଏକରରେ ତାହା 8,000-10,000 ଟଙ୍କା ଖର୍ଚ୍ଚ ହବ। ତେଣୁକରି ପ୍ରାୟତଃ 50-60% ଖର୍ଚ୍ଚ କମିଯାଏ। ତ ଏହି ହିସାବରେ ଆମେ ଅର୍ଥନୈତିକ ବିଶ୍ଳେଷଣ ଏଇଟା ଦେଖିପାରିବା।
1: ଆଚ୍ଛା, ତାମାନେ ଆମେ ଜୈବିକ ପଦ୍ଧତିକୁ ଆପଣେଇଲେ ଚାଷୀରେ ନିଶ୍ଚିତ ଭାବରେ ଲାଭବାନ ହେଇପାରିବ?
0: ହେଇପାରିବ, ନିଶ୍ଚିତ ଭାବରେ ହେଇପାରିବ।
1: ସବୁ ଚାଷୀ କାହିଁକି ଜୈବିକ ପଦ୍ଧତିକୁ ଆପଣାଉ ନାହାନ୍ତି?
0: ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ। ଖର୍ଚ୍ଚ କମ୍ ହେଲେ ମଧ୍ୟ ପ୍ରାରମ୍ଭିକ 3-4 ବର୍ଷରେ ଉତ୍ପାଦନ କମିଯାଏ, କାରଣ ମାଟିକୁ ରାସାୟନିକ ଅବଶିଷ୍ଟାଂଶରୁ ମୁକ୍ତି ହେବାକୁ ଓ ଜୈବିକ ଉର୍ବରତା ପାଇଁ ସମୟ ଲାଗିଥାଏ। ଏହାକୁ ଆମେ ଟ୍ରାଞ୍ଜିସନ୍ ପିରିୟଡ୍ ବୋଲି କହୁ। ଏହି ସମୟରେ ଅନେକ ଚାଷୀ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେଣୁ ଭୟରେ ଜୈବିକ ପ୍ରଣାଳୀକୁ ଆପଣେଇବାକୁ ସାହସ କରିପାରନ୍ତି ନାହିଁ।
1: ଏଇ ଯୋଉ ଟ୍ରାଞ୍ଜିସନ୍ ପିରିୟଡ୍ ଆପଣ କହିଲେ, ଏଇଟା କୋଉ ସମୟରେ ଆସେ?
0: ଟ୍ରାଞ୍ଜିସନ୍ ପିରିୟଡ୍ରେ ଯେଉଁ ଉତ୍ପାଦନ କମେ ତାକୁ ଆମେ ଟ୍ରାଞ୍ଜିସନ୍ ଡିପ୍ ବା ଇଲ୍ଡ ପେନାଲ୍ଟି ବୋଲି କହୁ। ପ୍ରାୟ 20-25% ଉତ୍ପାଦନ ହ୍ରାସ ପାଏ, କିନ୍ତୁ 3-4 ବର୍ଷ ପରେ ମାଟିର ଉର୍ବରତା ସ୍ୱାଭାବିକ ଭାବେ ବଢିବା ସହ ଉତ୍ପାଦନ ରାସାୟନିକ ଚାଷ ସ୍ତର ସହ ସମାନ ବା ତାହାଠାରୁ ଅଧିକ ହୋଇଯାଏ। ଗବେଷଣାରୁ ଜଣାଯାଉଛି ଯେ 5 ବର୍ଷ ପରେ ପ୍ରାକୃତିକ ଚାଷରେ ମାଟିର ଜୈବିକ ପଦାର୍ଥ 30% ବୃଦ୍ଧି ପାଏ। ଯେହେତୁ କି 30% ବୃଦ୍ଧି ପାଏ, ସେହି ହିସାବରେ ଉତ୍ପାଦନ ସ୍ତର ମଧ୍ୟ ବୃଦ୍ଧି ପାଏ।
1: ଆଚ୍ଛା, ଯାଉ ସାର୍, ଆମେ ତ ଆଲୋଚନାକୁ ଜାରି ରଖିବା। ଆମେ ଏଇଠି ଆମ ଶ୍ରୋତାବନ୍ଧୁ ମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 MHz ଯୋଗେ, ଆଉ ସେମାନେ ଆମର ଆକାଶବାଣୀର କିଷାନବାଣୀ ଆଉ କୃଷି ହାଲଚାଲ ସମସ୍ତ କାର୍ଯ୍ୟକ୍ରମ ଶୁଣିବେ ଏବଂ ତା ସହିତ ମତାମତ ମଧ୍ୟ ଆମକୁ ନିଶ୍ଚିତ ଭାବରେ ପଠେଇବେ। ତେବେ ସାର୍, ଆମେ ଆଲୋଚନା କରୁଥିଲେ ଆମର ଯୋଉ ଜୈବିକ ଚାଷର ଅର୍ଥନୈତିକ ବିଶ୍ଳେଷଣ ସମ୍ପର୍କରେ। ପ୍ରାକୃତିକ ଭାବେ ଉତ୍ପାଦିତ ଶସ୍ୟର ବଜାର ମୂଲ୍ୟ କେତେ ଅଧିକ ମିଳେ?
0: ସାଧାରଣ ବଜାରରେ ବିକ୍ରି କଲେ

0: ଜୈବିକ ବା ପ୍ରାକୃତିକ ଶସ୍ୟର ମୂଲ୍ୟ ରାସାୟନିକ ଶସ୍ୟ ତୁଳନାରେ 20-50% ଅଧିକ ମିଳିଥାଏ ଯଦି ଏହା ସାର୍ଟିଫାଏଡ୍ ଥିବ ଏନ୍ପିଓପି ହଉ ବା ପିଜିଏସ୍ ଇଣ୍ଡିଆ ହଉ। ଏନ୍ପିଓପି ହଉଛି ନ୍ୟାସନାଲ୍ ପ୍ରୋଗ୍ରାମ ଫର୍ ଅର୍ଗାନିକ୍ ପ୍ରଡକ୍ସନ୍, ଯେଉଁଥିରେକି ଅନ୍ତର୍ଜାତୀୟ ସ୍ତରରେ ରପ୍ତାନୀ କରାଯାଏ। ପିଜିଏସ୍ ଇଣ୍ଡିଆ ହଉଛି ପାର୍ଟିସିପେଟୋରୀ ଗ୍ୟାରେଣ୍ଟି ସ୍କିମ୍, ଏଟା ଲୋକାଲ୍ ମାର୍କେଟରେ ହୁଏ ଆଉ ଏଠାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଏଥିରୁ ଉପକାର ପାଇପାରିବେ। ଆଉ ଏନ୍ପିଓପିଟା ଗୋଟେ ଥାର୍ଡ ପାର୍ଟି ଜରିଆରେ ହୁଏ ଯେଉଁଥିରେ କି ବଡ଼ ବଡ଼ ଚାଷୀମାନେ ଏଥିରୁ ଉପକାର ପାଇପାରିବେ। କିନ୍ତୁ ଏକ ସମସ୍ୟା ଅଛି, ବଜାର ସଂଯୋଗ। ଯଦି ଚାଷୀ ସିଧାସଳଖ ଗ୍ରାହକ ବା ଜୈବିକ ବଜାର ସହ ଯୋଡ଼ି ହୋଇପାରନ୍ତି ନାହିଁ ତେବେ ସେମାନେ ସାଧାରଣ ବଜାରରେ ସାଧାରଣ ଦରରେ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି, ଯାହାଫଳରେ ଅତିରିକ୍ତ ଲାଭ ମିଳେ ନାହିଁ।
1: ଆଚ୍ଛା, ତେବେ ଲାଭ ପାଇବାକୁ ହେଲେ ଚାଷୀଟିକୁ କଣ କରିବାକୁ ପଡିବ?
0: ଲାଭ ପାଇବାକୁ ହେଲେ ଚାଷୀମାନେ ଚାଷୀ ସଂଗଠନ ବା ଏପିଓ ଯୋଉଟା ଅଛି ଆମର ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ସହିତ ଯୋଡ଼ି ହେବା ଦରକାର, ଯାହାଫଳରେ ସେମାନେ ସାମୂହିକ ଭାବେ ସାର୍ଟିଫିକେସନ ପାଇଁ ଯାଇପାରିବେ। ସିଧାସଳଖ ସହରାଞ୍ଚଳ ଗ୍ରାହକ, ସହରାଞ୍ଚଳ ଗ୍ରାହକ, ସୁପରମାର୍କେଟ କିମ୍ବା ରପ୍ତାନୀ ବଜାର ସହିତ ଯୋଡ଼ି ହୋଇପାରିବେ। ବଜାର ସଂଯୋଗ ଠିକ୍ ରହିଲେ ପ୍ରାକୃତିକ ଚାଷ ଅଧିକ ଲାଭଜନକ ହେବ, ଯେମିତିକି ଆମର ଓଡ଼ିଶା ସରକାରଙ୍କର ବଳଭଦ୍ର ଜୈବିକ ଚାଷୀ ମିଶନ ବଜାର ସଂଯୋଗ ପାଇଁ ସୁବିଧା ରଖିଛି।
1: ଆଚ୍ଛା ସାର୍, ଆପଣ ଏଇ ଯୋଉ କିଛି ସମୟ ପୂର୍ବରୁ କହିଲେ ଯେ ବଳଭଦ୍ର ଜୈବିକ ଚାଷ, ଏଇ ମିଶନଟି କଣ?
0: ନିରାପଦ ଓ ସ୍ଥାୟୀ କୃଷି ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ବଳଭଦ୍ର ଜୈବିକ ଚାଷ ମିଶନ 113.58 କୋଟି ବରାଦ ବା ବ୍ୟୟ ଅଟକଳରେ ଆଗାମୀ 5 ବର୍ଷ ପାଇଁ, ଯେମିତିକି 2025-26 2029-30 ପାଇଁ ପ୍ରସ୍ତୁତ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ 8 ଜିଲ୍ଲାରେ ଯେମିତିକି କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ବଲାଙ୍ଗୀରରେ କୃଷି ଓ ଉଦ୍ୟାନ କୃଷି ଫସଲକୁ ପୁଞ୍ଜି ଭିତ୍ତିକ ଜୈବିକ ପଦ୍ଧତିରେ ଚାଷ କରାଯିବାର ଲକ୍ଷ୍ୟ ରହିଛି। ରସାୟନ ମୁକ୍ତ ଚାଷ, ଅମଳ ପରବର୍ତ୍ତୀ କ୍ରୟ, ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ବିପଣନ ମାଧ୍ୟମରେ ଜୈବିକ କୃଷି ଓ ଉଦ୍ୟାନ କୃଷି ଫସଲକୁ ପ୍ରୋତ୍ସାହିତ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର ରୋଷଘରେ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ପାରମ୍ପରିକ ଚାଉଳର ବ୍ୟବହାର ଏହି ଯୋଜନା ମାଧ୍ୟମରେ ତ୍ୱରାନ୍ୱିତ କରାଯିବ।
1: ଏଇ ଯୋଉ ବଳଭଦ୍ର ଯୋଜନା ସମ୍ପର୍କରେ ଆପଣ କହିଲେ ବା ଯୋଉ ବଳଭଦ୍ର ମିଶନ ଯୋଜନା ସମ୍ପର୍କରେ କହିଲେ, ଯେତେବେଳେ ଚାଷୀଟି ଜାଣିନଥିବ ଏ ଯୋଜନାକୁ ସେ କିଭଳି ଭାବରେ ଆପଣେଇବ?
0: ସେମାନେ ସେଠାର ଯୋଉମାନେ ଲୋକାଲରେ ଅଛନ୍ତି, ଯୋଉମାନେ କୃଷି ରିଲେଟେଡ୍ର ଅଧିକାରୀମାନେ ଅଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରିବେ। ଯୋଗାଯୋଗ କଲେ ସେମାନଙ୍କଠାରୁ ସେମାନେ ସବିଶେଷ ବିବରଣୀ ପାଇପାରିବେ।
1: ତେବେ ଏଇ ଚାଷୀଟି କଣ କିଛି ଦେୟ ଦେବାକୁ ପଡିବ କି?
0: ନାଇଁ, କିଛି ଦେୟ ଦେବାକୁ ପଡିବ ନାହିଁ।
1: ତେବେ ସାର, ଏଇଟା ଆଉ ଗୋଟେ କଥା ମଧ୍ୟ କହି ରଖିବି, ଯଦି ବଜାର ସଂଯୋଗ ଠିକ ଭାବରେ ନ ରୁହେ ତାହେଲେ କିଭଳି ଭାବରେ ଚାଷୀଟିଏ ଲାଭ ପାଇପାରିବ?
0: ଶୁଣନ୍ତୁ, ଯଦି ବଜାର ସଂଯୋଗ ଠିକ ନ ରୁହେ ଲାଭ କମିଯିବ। ତେଣୁ ଏଠି ମୁଁ ସ୍ପଷ୍ଟ କହିଦେବାକୁ ଚାହେଁ, ପ୍ରାକୃତିକ ଚାଷର ସଫଳତା କେବଳ ଚାଷ ପଦ୍ଧତି ନୁହେଁ ବରଂ ବଜାର ବ୍ୟବସ୍ଥା ଉପରେ ମଧ୍ୟ ନିର୍ଭର କରେ। ତେଣୁ ମୁଁ ଆପଣଙ୍କୁ ଆଗରୁ ଯେମିତି କହିଲି, ଯଦି ଚାଷୀ ଭାଇମାନେ ସେମାନେ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ବା ଚାଷୀ ସଂଗଠନ ସହିତ ଯୋଡ଼ି ହେବେ, ଯାହାଫଳରେ ସେମାନଙ୍କର ସାମୂହିକ ଭାବେ ସାର୍ଟିଫିକେସନ କରିପାରିବେ, ସାର୍ଟିଫିକେସନ କରିପାରିଲେ ହିଁ ସେମାନେ ସେମାନଙ୍କର ଉପଯୁକ୍ତ ମୂଲ୍ୟ ପାଇପାରିବେ। ଉପଯୁକ୍ତ ମୂଲ୍ୟ ସ୍ୱରୂପ କ'ଣ? ଉପଯୁକ୍ତ ମୂଲ୍ୟ ଅର୍ଥାତ୍ ଯେହେତୁ ସେଇଟା ହେଉଛି ଜୈବିକ ପଦ୍ଧତିରେ ତିଆରି ହେଇଛି ପଦାର୍ଥ ବା ଶସ୍ୟ ଉତ୍ପାଦନ ହେଇଛି, ତେଣୁକରି ଜୈବିକ ଉତ୍ପାଦିତ ଶସ୍ୟର ମୂଲ୍ୟ ସବୁବେଳେ 30-40% ସାଧାରଣ ବା ରାସାୟନିକ ପଦାର୍ଥରେ ତିଆରି ହୋଇଥିବା ଉତ୍ପାଦନ ଠାରୁ ଅଧିକ, ତେଣୁକରି ତାହାର ଲାଭ ସେମାନେ ନେଇପାରିବେ ଯଦି ସାର୍ଟିଫିକେସନ କରିପାରିବେ। ତେଣୁକରି ବଜାର ସଂଯୋଜନା ଯଦି ଠିକ୍ରେ ନ ହୋଇପାରିଲା ତାହେଲେ ହେଇପାରିବ ନାହିଁ। ତେଣୁକରି ଅସଲ ବା ମୁଖ୍ୟ ଲାଭ ହଉଛି ବଜାର ସଂଯୋଜନା।
1: ନିଶ୍ଚିତ ଭାବରେ ସାର୍, ବଜାରର ଯଦି ଚାହିଦା ନ ହବ ତାହେଲେ ଚାଷୀଟି ଯୋଉ ଯାହା ବି ଉତ୍ପାଦନ କରିବ ତାକୁ ବିକ୍ରିବଟା କଲାବେଳକୁ ତାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ତେବେ ଯଦି ଆମେ ଜୈବିକ ଚାଷକୁ ତ ନିଶ୍ଚିତ ଭାବରେ ଆମେ ଗୁରୁତ୍ୱ ଦେବା ବା ପ୍ରାଧାନ୍ୟ ଦେବା, କାରଣ ସରକାର ଏବେ ସବୁବେଳେ ପ୍ରୋତ୍ସାହନ ଦଉଛନ୍ତି ଯେ ଜୈବିକ ଚାଷକୁ ଆମେ କିଭଳି ଭାବରେ ଅଧିକରୁ ଅଧିକ ଗୁରୁତ୍ୱ ଦେବା। ତେବେ ଯଦି ଆମେ ଜୈବିକ ଚାଷକୁ ଗୁରୁତ୍ୱ ଦେବା ତାହେଲେ ଆମେ ରାସାୟନିକ ଚାଷକୁ ନିଶ୍ଚିତ ଭାବରେ ଆମେ ବନ୍ଦ କରିବାକୁ ପଡିବ। ଏଇଟା କଣ ସାର୍, ବନ୍ଦ ହେଇଗଲେ କଣ ସବୁ ସମସ୍ୟାର ସମାଧାନ ହେଇପାରିବ କି?
0: ଟୋଟାଲ ବନ୍ଦ କରିଦେବାଟା ସବୁ ସମସ୍ୟାର ସମାଧାନ ନୁହେଁ। ତେଣୁକରି ମୁଁ ଏଇ ଜାଗାରେ କହିବି ଯେ ପ୍ରତ୍ୟେକ ଅଞ୍ଚଳର ମାଟି, ଜଳବାୟୁ, ବଜାର ଓ କୃଷକଙ୍କ ସାମର୍ଥ୍ୟ ଅଲଗା, ତେଣୁ ଏକମାତ୍ର ପଦ୍ଧତି ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇପାରିବ ନାହିଁ। ସମନ୍ୱିତ ପରିଚାଳନା, ଜୈବ ସାରର ବ୍ୟବହାର, ମୃତ୍ତିକା ପରୀକ୍ଷା ଆଧାରିତ ସାର ପ୍ରୟୋଗ ଏବଂ ରାସାୟନିକ ସାରର କମ୍ ବା ସନ୍ତୁଳିତ ବ୍ୟବହାର ଦ୍ୱାରା ମଧ୍ୟ କୃଷକ ଭଲ ଲାଭ ପାଇପାରିବେ। ଆଜି ବଜାରରେ ଜୈବିକ ଓ ପ୍ରାକୃତିକ ଉତ୍ପାଦନ ଚାହିଦା ବଢିଛି, ଯଦି କୃଷକମାନେ ସଠିକ୍ ବଜାର ସାର୍ଟିଫିକେସନ ମୂଲ୍ୟ ସଂଯୋଜନାର ସୁବିଧା ପାଆନ୍ତି ତେବେ ପ୍ରାକୃତିକ ଚାଷ ନିହାତି ଭାବରେ ଲାଭଦାୟକ ଅଟେ।
1: କାହିଁକି ନା ଆମେ ଯଦି ବି ରାସାୟନିକ

0: ସାର ପ୍ରୟୋଗ କରୁଛେ ତେବେ ଆମେ ନିହାତି ପକ୍ଷେ ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ କରିବା, କାରଣ ଆମେ ଯଦି ମନ ଇଚ୍ଛା କରିବା ନିହାତି ଭାବରେ ଆମର ମାଟିଟି ଖରାପ ହେବ ଆଉ ଆମ ପରିବେଶ ମଧ୍ୟ ଦୂଷିତ ହେବ। ତେଣୁ ଆମେ ଯାହା ବି ଚାଷ କରୁଛେ, ଆମେ ଜୈବିକ ପଦ୍ଧତିରେ ହଉ କିମ୍ବା ରାସାୟନିକ ପଦ୍ଧତିରେ ହଉ, ଆମେ ସବୁବେଳେ ଚେଷ୍ଟା କରିବା ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ କରିବା। ତେବେ ଯଦି ଜଣେ ଚାଷୀଙ୍କର କିଛି ଜମି ଅଛି, ତେବେ ସେ କେମିତି ସେ ଯୋଉ ରାସାୟନିକ ଚାଷ କରୁଥିବ ସେ ପ୍ରାକୃତିକ ଚାଷକୁ କିଭଳି ଭାବରେ ବଦଳାଇ ପାରିବ, ଯାହାଫଳରେ କି ତାର ଆର୍ଥିକ କ୍ଷତି ମଧ୍ୟ ହବ ନାହିଁ।
1: ଭଲ ପ୍ରଶ୍ନଟିଏ ପଚାରିଲେ। ଆମେ ଗୋଟେ ଉଦାହରଣ ସ୍ୱରୂପ ଦେଖିବା। ଧରି ନିଅନ୍ତୁ ଜଣେ ଚାଷୀଙ୍କର 3 ଏକର ଜମି ରହିଛି, ତ ଏଠି ମୁଁ ତାଙ୍କୁ କହି ରଖିବି ସେ ଏକା ସମୟରେ ସମସ୍ତ ଜମି ବଦଳାଇବେ ନାହିଁ। ମନେକର 3 ଏକର ଅଛି ଜମି, ରାସାୟନିକ ଚାଷ କରୁଛନ୍ତି, ତ 3 ଏକର ଯାକ ପ୍ରାରମ୍ଭିକ ସ୍ତରରେ ଜୈବିକ ପ୍ରଣାଳୀରେ ଚାଷ କରିବେ ନାହିଁ। ପ୍ରଥମେ 1 ଏକର ଜମିରେ ପରୀକ୍ଷା କରି ଦେଖନ୍ତୁ, ବାକି 2 ଏକରରେ ସ୍ୱାଭାବିକ ଭାବେ ସେ ଚାଷ ଜାରି ରଖନ୍ତୁ। ଏହାଦ୍ୱାରା ଆମର ଯୋଉ ଟ୍ରାନ୍ଜିସନ୍ ଡିପ୍ ଅଛି, ଯୋଉ ସମୟରେ କି ପ୍ରାରମ୍ଭିକ 2-3 ବର୍ଷ ମଧ୍ୟରେ ଯୋଉ 20-22% ଆମର ଉତ୍ପାଦନ ହ୍ରାସ ପାଏ, ସେଇଟା ଅଧିକ ହେବ ନାହିଁ, ମାନେ ଆୟର ବିଶେଷ ପରିବର୍ତ୍ତନ ହେବ ନାହିଁ। ଯେମିତିକି ଆଗରୁ କହିଛି 2-3 ବର୍ଷରେ 20% ଉତ୍ପାଦନ କମିଯାଏ, ତ ଏଇ ଯୋଉ ଟ୍ରାନ୍ଜିସନ୍ ଡିପ୍ ବା ୟିଲ୍ଡ ପେନାଲ୍ଟା ତାଙ୍କୁ ଭୋଗିବାକୁ ପଡିବ ନାହିଁ। 3 ବର୍ଷ ମଧ୍ୟରେ ଯଦି ପରୀକ୍ଷା ମୂଳକ 1 ଏକରରେ ଭଲ ଫଳ ହେଲା, ତେବେ ଧୀରେ ଧୀରେ ବାକି ଜମି ମଧ୍ୟ ସେ ବଦଳାଇ ପାରିବେ। ତାପରେ ସେ ତାଙ୍କର ଯେତେ ବି ଜମି ଅଛି, 3 ଏକର ଯୋଉ ଜମି ନେଇକି ଆମେ ଉଦାହରଣ ସ୍ୱରୂପ ଦେଖିଥିଲେ, ସେହି ଜମିକୁ ସେ ଜୈବିକ ବା ପ୍ରାକୃତିକ ପ୍ରଣାଳୀରେ ଚାଷ କରିପାରିବେ।
0: ତେବେ ଏଇ ଯୋଉ ସରକାର ପ୍ରାକୃତିକ ଚାଷ ପାଇଁ କଣ ସବୁ ସୁବିଧା ସୁଯୋଗ ଦେଉଛନ୍ତି ଆମ ଚାଷୀ ଭାଇ ଭଉଣୀଙ୍କ ପାଇଁ?
1: ପାରମ୍ପରିକ କୃଷି ବିକାଶ ଯୋଜନା, ଯୋଉଥିରେ କି 3 ବର୍ଷ ପାଇଁ ଚାଷୀ ଭାଇ ମାନଙ୍କୁ 50,000 ଯାଏ ହେକ୍ଟର ପିଛା 3 ବର୍ଷ ଯାଏ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଏ, ଯୋଉଥିରେ କି 31,500 ଟଙ୍କା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ତାଙ୍କୁ ଦିଆଯାଏ। ସେହି ପାରମ୍ପରିକ କୃଷି ବିକାଶ ଯୋଜନାର ଆଉ ଏକ ସ୍କିମ୍ ଅଛି, ଯୋଉଟା କି ହେଉଛି ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି, ଯାହାଫଳରେ ଏହି ସ୍କିମ୍ ପ୍ରୋତ୍ସାହନ କରେ ଯେ ରାସାୟନ ମୁକ୍ତ ଓ ପ୍ରାକୃତିକ ଚାଷକୁ କିଭଳି ଭାବରେ ତ୍ୱରାନ୍ୱିତ କରାଯାଇ ପାରିବ।
0: ଆଚ୍ଛା, ଭାଗ ଚାଷୀ କଣ ଏଇ ପ୍ରାକୃତିକ ଚାଷରେ ଲାଭଦାୟକ ହେଇପାରିବ?
1: ଦେଖନ୍ତୁ, ଭାଗ ଚାଷୀ ବା ଲିଜ୍ ଚାଷୀଙ୍କ ପାଇଁ ସମସ୍ୟା ହେଉଛି ଯେ ସେମାନେ 3-4 ବର୍ଷ ର ଅପେକ୍ଷା ସମୟ, ଯୋଉଟା କି ଟ୍ରାନ୍ଜିସନ୍ ପିରିୟଡ କହୁଛେ, ତାକୁ ବହନ କରିପାରନ୍ତି ନାହିଁ। କାରଣ ଲିଜ୍ ବା ଭାଗ ସାଧାରଣତଃ 2-3 ବର୍ଷ ପାଇଁ ହୋଇଥାଏ। ଲିଜ୍ ଚାଷୀମାନେ ଦୀର୍ଘ ଅବଧିର ଲିଜ୍ ଚୁକ୍ତି କରନ୍ତୁ, ଯାହାଫଳରେ ସେମାନେ ମାଟି ସୁଧାର ପାଇଁ ଆବଶ୍ୟକ ସମୟ ପାଇପାରିବେ। ଜମି ମାଲିକମାନେ ମଧ୍ୟ ଭାଗ ଚାଷୀଙ୍କୁ ସହଯୋଗ କରନ୍ତୁ, ପ୍ରାକୃତିକ ଓ ଜୈବିକ ଚାଷ ପଦ୍ଧତିକୁ ଆପଣେଇବାକୁ ପରାମର୍ଶ ଦିଅନ୍ତୁ।
0: ଆଚ୍ଛା, ଆମେ ଯେତେବେଳେ ଚାଷ କରୁଛେ ତାହେଲେ ଆମେ ସବୁବେଳେ ଆଗକୁ ଚିନ୍ତା କରୁଛେ ଯେ ଆମେ ଆଗକୁ କଣ କରିବା। ତେବେ ଏ ଯୋଉ ଦୀର୍ଘ ମିଆଦୀ ଅର୍ଥନୀତିକୁ ଆଖ୍ୟାଗେ ରଖି ଚାଷୀଟିଏ କିଭଳି ଭାବରେ ତାର ଚାଷକୁ ବିନିଯୋଗ କରିବ ଏଇ ପ୍ରାକୃତିକ ଚାଷରେ?
1: ଦେଖନ୍ତୁ, ଆମେ ଯଦି ଦେଖୁଛେ ରାସାୟନିକ ସ୍ତରରେ କିଛି ଗୁଡ଼େ ଖର୍ଚ୍ଚ ଅଛି, ଯୋଉଟାକି ଆମେ ପ୍ରତ୍ୟେକରେ ହିସାବରେ ଧରୁନାହୁଁ, ମାତ୍ର ରାସାୟନିକ ସାର ଓ କୀଟନାଶକ ବ୍ୟବହାର ହେତୁ ମାଟିର ଉର୍ବରତା ହ୍ରାସ ପାଏ, ଭୂତଳ ଜଳ ପ୍ରଦୂଷିତ ହୁଏ ଓ ଚାଷ ଜମିରେ ଉପକାରୀ ଜୀବାଣୁ କମିଯାଏ। ଏହି ଲୁକାୟିତ ଖର୍ଚ୍ଚକୁ, ବାହ୍ୟ ଖର୍ଚ୍ଚକୁ ଆମେ ଏକ୍ସଟର୍ନାଲିଟି କଷ୍ଟ ବୋଲି କହୁ, ଯାହା ସିଧାସଳଖ ଚାଷୀ ବହନ କରନ୍ତି ନାହିଁ, ବରଂ ସମାଜ ଓ ଭବିଷ୍ୟତ ପିଢ଼ି ବହନ କରନ୍ତି। କେତେକ ଗବେଷଣା ଅଧ୍ୟୟନରୁ ଜଣାଯାଏ ଯେ ମାଟି ଅବକ୍ଷୟ ଓ ଜଳ ପ୍ରଦୂଷଣ ବାବଦରେ ଭାରତର କୃଷି ବ୍ୟବସ୍ଥାକୁ ବାର୍ଷିକ କୋଟି କୋଟି କ୍ଷତି ସହିବାକୁ ପଡୁଛି। ବ୍ୟକ୍ତିଗତ ସ୍ତରରେ ଲଗାତାର 10-15 ବର୍ଷ ରାସାୟନିକ ଚାଷ କଲେ ସମାନ ଉତ୍ପାଦନ ପାଇବାକୁ ସାର ପରିମାଣ ବଢାଇବାକୁ ବର୍ଷକୁ ବର୍ଷ ପଡୁଛି। ତେଣୁକରି ଖର୍ଚ୍ଚ ବଢୁଛି, ଲାଭ ସମାନ ବା କମ ହଉଛି, ତାକୁ ଆମେ ଡିମିନିସିଂ ରିଟର୍ନ ବୋଲି କହୁଛେ। ତେଣୁକରି ଏହା ହଉଛି ରାସାୟନିକ ଚାଷର ଏକ କଥା।
0: ତେବେ ନିଶ୍ଚିତ ଭାବରେ ରାସାୟନିକ ଚାଷ ଯଦି କରିବା ସ୍ୱାସ୍ଥ୍ୟ ଉପରେ ତ ନିହାତି ଭାବରେ ପ୍ରଭାବ ପଡିବ, ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ଯେ ଆମେ ଜୈବିକ ପଦ୍ଧତିକୁ ବା ଆମେ ପ୍ରାକୃତିକ ଚାଷକୁ ଆମେ ଆପଣେଇବା। ତେବେ ଆପଣଙ୍କ ମତରେ ଆପଣ କୁହନ୍ତୁ ଯେ ପ୍ରାକୃତିକ ଚାଷକୁ ଆମେ ଲାଭଜନକ କରିବାକୁ ହେଲେ ଆମକୁ କଣ କରିବାକୁ ପଡିବ?
1: ପ୍ରାକୃତିକ ଚାଷକୁ ଲାଭଜନକ କରିବାକୁ ହେଲେ ମୁଁ 5 ଗୋଟି କଥା କହିବି। ପ୍ରଥମେ ହେଲା ସାର୍ଟିଫିକେସନକୁ ସରଳ ଓ ସୁବିଧା କରିବାକୁ ହେବ। ଦ୍ୱିତୀୟରେ, ସ୍ଥାନୀୟ ଜୈବିକ ବଜାର ଓ ହାଟର ସ୍ଥାପନା କରାଯିବା ଦରକାର। ତୃତୀୟରେ, ଟ୍ରାନ୍ଜିସନ୍ ପିରିୟଡ଼ରେ ଚାଷୀଙ୍କୁ ଆର୍ଥିକ ସହାୟତା ବା ଆର୍ଥିକ ପ୍ରୋତ୍ସାହନ ବୀମା ଦେବା, ଯାହାଫଳରେ ପ୍ରାରମ୍ଭିକ ଆୟ ହ୍ରାସର ଭୟ ରହିବ ନାହିଁ। ଚତୁର୍ଥରେ, ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ FPO ମାଧ୍ୟମରେ ମୂଲ୍ୟ ସଂଯୋଗ ବା ଭ୍ୟାଲ୍ୟୁ ଆଡିସନ କରାଯିବ। ପଞ୍ଚମରେ ହେଉଛି ଗ୍ରାହକ ସଚେତନତା। ଆମେ ସମସ୍ତେ ଯଦି ସଚେତନ ହେବା, ସଚେତନ ହେଲେ ହିଁ ଆମେ ଠିକ୍ ମୂଲ୍ୟ ବୁଝିପାରିବା ଏହି ଜୈବିକ ପଦ୍ଧତିରେ ଚାଷ କରିବା।
0: ବହୁତ ସୁନ୍ଦର ଭାବରେ ଆମେ ଆଲୋଚନା କଲେ ଯେ ଚାଷୀମାନଙ୍କର ହିତରେ ପ୍ରାକୃତିକ ଚାଷର କେତେ ମହତ୍ତ୍ୱ ରହିଛି ବା କେତେ ଗୁରୁତ୍ୱ ରହିଛି।

0: ଯଦ୍ୱାରା କି ଏଇ ପ୍ରାକୃତିକ ଚାଷକୁ ଆପଣେଇଲେ ଚାଷୀଟି ନିହାତି ଭାବରେ ଭଲରେ ଚାଷ କରିପାରିବ, ତା ଶରୀର ସୁସ୍ଥ ରହିବ, ସେମାନେ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା। ଯାହା ସାର୍, ଆପଣ ଆମ କୋଠଘରକୁ ଆସିଲେ ଆଉ ଏ ସମ୍ପର୍କରେ ଆପଣ ମତାମତ ଦେଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଜଗାନା, ଆଲୋଚନାଟି ବିଶେଷଜ୍ଞ ମହାଶୟଙ୍କର କିନ୍ତୁ ବହୁତ ବଢିଆ ଥିଲା।
2: ନିଶ୍ଚିତ ଭାବରେ ସୁଧା ଅନାମ, ଆମର ଏଇ ଯୋଉ ତୁଳନାତ୍ମକ ଭାବରେ ପ୍ରାକୃତିକ ଚାଷ ଏବଂ ରାସାୟନିକ ଚାଷର ଯୋଉ ଅର୍ଥନୈତିକ ବିଶ୍ଳେଷଣ କରାଗଲା, ନିଶ୍ଚିତ ଭାବରେ ୟା ଦ୍ଵାରା ଆମର ଚାଷୀ ଭାଇ ଭଉଣୀମାନେ ସେମାନେ ସଚେତନ ହେଇ ଆଗେଇବେ ପ୍ରାକୃତିକ ଚାଷ କରିବା ପାଇଁ।
0: ତେବେ ଆମେ ବିଶେଷଜ୍ଞଙ୍କୁ ଆମ କୋଠଘର ତରଫରୁ ଧନ୍ୟବାଦ ଦେଇ ଏ ବିଜ୍ଞାପନ ନବା।
1: ହଉ,
3: संकट के समय प्रधानमंत्री फसल बीमा योजना किसानों के लिए वरदान है।
4: अब सूखा पड़े या बाढ़ आ जाए कोई डर नहीं, अब ओले पड़े या कीट पतंगे फसल खा जाए कोई फिक्र नहीं।

ଆଶା ଭୋସଲେଙ୍କ ସହିତ ଏଥର ଯୁଗଳକଣ୍ଠରେ ଅଛନ୍ତି କିଶୋର କୁମାର, ଲକ୍ଷ୍ମୀ ପ୍ୟାରେଙ୍କ ସଙ୍ଗୀତ, ଆନନ୍ଦ ବକ୍ସିଙ୍କ ରଚନା, କଥାଚିତ୍ର ଅନ୍ଧା କାନୁନ୍।

ଆପଣ ପରାୟ କଥା ଚିତ୍ରରେ ଶୁଣୁଥିଲେ ୟେସୁଦାସ ଏବଂ ସାଥୀ କଳାକାରମାନଙ୍କୁ। ବାପି ଲେହେରୀଙ୍କ ସଙ୍ଗୀତ ୟୋଗେଶଙ୍କ ରଚନା କଥା ଚିତ୍ର ଥିଲା ଆପଣେ ପରାୟ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମୁଁ ନେଇଛୁ ବାବୁଲ କଥା ଚିତ୍ରରୁ। ଲତା ମଙ୍ଗେସ୍କର ଗାଇଛନ୍ତି, ନୌସଦଙ୍କ ସଙ୍ଗୀତ, ଶକିଲ ବଦାୟୁନିଙ୍କ ରଚନା।

ଶିଳ୍ପୀ ଥିଲେ ମୁକେଶ ଏବଂ ଲତା ମଙ୍ଗେସ୍କର। ଚିତ୍ରଗୁପ୍ତଙ୍କ ସଙ୍ଗୀତ, ରାଜେନ୍ଦ୍ର କିଶୋନଙ୍କ ରଚନା, କଥାଚିତ୍ର ଥିଲା ବର୍ଷା। ପରବର୍ତ୍ତୀ କଥାଚିତ୍ର କାର୍ଯ୍ୟକ୍ରମର ଶେଷ ଗୀତଟି ପରିବେଷଣ କରିଛନ୍ତି ମହମ୍ମଦ ରଫି, ଲକ୍ଷ୍ମୀ ପେରେଙ୍କ ସଙ୍ଗୀତରେ ଆନନ୍ଦ ବକ୍ସିଙ୍କ ରଚନା, କଥାଚିତ୍ର ଧରମବୀର।

0: ସେକ୍ସ ହେଲା ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।
1: नमस्कार, आकाशवाणी समाचार के साथ मैं भवतारिणी।

0: end of this news bulletin.
1: ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣି ରଖନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ଏକ ରୂପରେଖ। ଆସନ୍ତାକାଲି ସକାଳ 6:05ରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ। ଶ୍ରୀରାମଚରିତ ମାନସର 129ତମ ଅଧ୍ୟାୟ ସକାଳ 6:40ରେ। 7:40ରେ ପଲ୍ଲୀଗୀତର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30ରେ। 9:30 ରେ ଶୁଣିପାରିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ସେପରି ଅପରାହ୍ନ ଅଧିବେଶନରେ ଅପରାହ୍ନ 5:00ରେ ଶୁଣିପାରିବେ NCERT କାର୍ଯ୍ୟକ୍ରମ, ଏହାର 1323ତମ ଅଧ୍ୟାୟ ଶୁଣିପାରିବେ। ଯୁବବାଣୀ 5:30ରେ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30ରେ ଶୁଣିପାରିବେ। 7:30ରେ କୃଷି ହାଲଚାଲ, ରାତି 10:30ରେ ଶୁଣିପାରିବେ କେତୋଟି ଶ୍ରୀଜଗନ୍ନାଥ ଭଜନ। କାର୍ଯ୍ୟକ୍ରମ ରୂପରେଖ ଏଠି ଶେଷ ହେଲା। ଏଥର ଶୁଣନ୍ତୁ ପାଣିପାଗ ସମ୍ପର୍କୀୟ ସୂଚନା। ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ପୁରୀ ଏବଂ ତା'ର ଆଖପାଖ ଅଞ୍ଚଳ କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଅଛି। ଏହି ସମୟରେ 35-45 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଅଛି। ଆସନ୍ତା 2 ଦିନ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ସମୁଦ୍ର ଗର୍ଭକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଉଅଛି। ଆସନ୍ତା 2 ଦିନ ମଧ୍ୟରେ ପାଗରେ ସେପରି କୌଣସି ପରିବର୍ତ୍ତନର ସୂଚନା ନାହିଁ। ପାଣିପାଗ ସମ୍ପର୍କୀୟ ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 11:11:40। ଆଜିର ସାନ୍ଧ୍ୟ ଅଧିବେଶନ କମିଟି ସମାପ୍ତ କରୁଛୁ। ପୁଣି ଆପଣମାନଙ୍କୁ ଅଭିବାଦନ।